ଆକାଶବାଣୀ ରାଉରକେଲା ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ 21 ଦିନ 2026 ମସିହା ଜୁଲାଇ 10 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଦିବାକର ମହାନ୍ତିଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଭୀମ ଭୋଇ।

ଶ୍ରୋତାବନ୍ଧୁ, ଏହି ଭକ୍ତିଗୀତଟି ଶୁଣୁଥିଲେ ଦିବ୍ୟାକର ମହାନ୍ତିଙ୍କ କଣ୍ଠରୁ, ଆକାଶବାଣୀ ରାଉରକେଲା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଶ୍ୟାମାମଣି ଦେବୀଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ସଚ୍ଚିଦାନନ୍ଦ ଦାସ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତି ଗୀତଟି ଶୁଣିବା ଶ୍ୟାମାମଣି ଦେବୀଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଲୋକନାଥ ପଟ୍ଟନାୟକ।

ଆକାଶବାଣୀ ରାଉରକେଲା ବିଶେଷ ସୂଚନା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:29। ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଗୀତଟି ଶୁଣିବା ଶ୍ୟାମାମଣି ଦେବୀଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ସୀତା ଦେବୀ ଖଣ୍ଡୁଆଳ।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ 6:47ରେ ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ 6:55ରେ ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ ପ୍ରଯୁକ୍ତି ବିଦ୍ୟା ଓ ଭିନ୍ ଭିନ୍ ଜ୍ଞାନକୌଶଳ ଦେଶର ଅର୍ଥନୀତିକେ ବରକସ କରୁଛେ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ନାଇଜରର 15 ନମ୍ବର ସମାବର୍ତ୍ତନ ଉତ୍ସବଟି ଯୋଗ ଦେଇକରି ଉପରାଷ୍ଟ୍ରପତି କହିଛନ୍, ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ବଳ ତିଆରି କରିକି ରାଷ୍ଟ୍ର ଗଠନ୍ତି ଏ ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟା ହାସଲ କରିଛି। ବିଶ୍ୱ ଏହାଦେ ବହୁଟେ ସୁଯୋଗ ଓ ପ୍ରତିବନ୍ଧକ ଭିତରେ ଯାଉଛେ। ଏନ୍ତା ପରିସ୍ଥିତି ଥି ନୈତିକ ସାମାଜିକ ମୂଲ୍ୟବୋଧକେ ନଜରଟି ରଖିକରି ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରବାରକେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍। ଏ ଅବସରରେ 260 ଅୟତ୍କା ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ଦିଆଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ। ଆଜି ହେଉଛେ ଜାତୀୟ ମତ୍ସ୍ୟଚାଷୀ ଦିବସ। ଫି ବଛର ଜୁଲାଇ 10 ତାରିଖକେ ମତ୍ସ୍ୟଚାଷୀ ଦିବସ ଭାବେ ପାଳନ କରାଯାଏସି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜନେଇକରି ମାଛ ଚାଷ କ୍ଷେତ୍ରଟି ଓଡ଼ିଶାକେ ଗୋଟେ ଆଗଧାଡ଼ି ରାଜ୍ୟ କରବାର ସହିତ ଭିଜନ 2036 ଲକ୍ଷ୍ୟ ପୂରା କରବା ଲାଗି ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍। 2027 ମସିହା ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ପ୍ରକ୍ରିୟା ମୂଲିଛି। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆବା 21 ତାରିଖ ଦିନ ଗୋଟେ ଉଚ୍ଚସ୍ତରୀୟ ବୈଠକ ହେବା। ଓସ୍ୱାନ୍ ପ୍ଲାଟଫର୍ମଟି ଆଭାସୀ ଜରି ହେବାରକେ ଥିବା ବୈଠକଟି ସାମିଲ ହେବାରକେ ସବୁ ଜିଲ୍ଲାପାଳମାନଙ୍କୁ କମିଶନଙ୍କ ତରଫରୁ ଚିଠି କରାଯାଇଛି। ବୈଠକଟି ଘରକେ ଘର ସର୍ଭେ ବାବଦେ ଆଲୋଚନା କରାଯିବା ସହିତ 2022 ସହରାଞ୍ଚଳ ନିର୍ବାଚନ ବାବଦ ବିଲ୍ ଆଉ ବ୍ୟବହାର ପ୍ରମାଣପତ୍ରର ସ୍ଥିତିର ସମୀକ୍ଷା କରାଯିବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା ଥି ପ୍ରୟାସର 2 ନମ୍ବର ବୈଠକ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଯାଇଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷା, ସାମାଜିକ କଲ୍ୟାଣ, ମହିଳା ସଶକ୍ତିକରଣ ଆଉ ପୁଷ୍ଟି ସାଧନ ବାଗିର ପ୍ରମୁଖ ସାମାଜିକ କ୍ଷେତ୍ର ଥି କାର୍ଯ୍ୟାନ୍ୱୟନର ନିୟମିତ ସମୀକ୍ଷା ଓ ତୁର୍ତ୍ତି ସଂଶୋଧନମୂଳକ ପଦକ୍ଷେପ ଲାଗି ପ୍ରୟାସ ମଞ୍ଚ ଗଠନ କରିଛନ୍। ବୈଠକଟି ବିଦ୍ୟାଳୟ, ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ସମୀକ୍ଷା କରାଯାଇଥିଲା। ଯକ୍ଷ୍ମା ନିରାକରଣ ପଦକ୍ଷେପ ଓ ସଚେତନତାକେ ପ୍ରମୁଖ କାର୍ଯ୍ୟସୂଚୀ ଭାବେ ବୈଠକଟି ଆଲୋଚନା କରାଯାଇଛି। ରାଜସ୍ଥାନର ସିକର ଜିଲ୍ଲାନ ଆଜି ହେବାରକେ ଥିବା ଅଦିନିଆ ରଥଯାତ୍ରାକେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଡ଼ା ବିରୋଧ କରାଯାଇଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଆଉ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସିକର ଜିଲ୍ଲାପାଳଙ୍କୁ ଚିଠି ଲେଖିକରି ଇତାକେ ତୁରନ୍ତ ବନ୍ଦ କରବାରକେ ଅନୁରୋଧ କରିଛନ୍। ଶାସ୍ତ୍ର ଅନୁସାରେ ଅଷାଢ଼ ମାସର ଉଜ୍ଜଲ ପଖର ଦ୍ୱିତୀୟ ତିଥିନ ହିଁ ରଥଯାତ୍ରା କରବାର କଥା। ଅଦିନିଆ ରଥଯାତ୍ରା ଲାଗି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ନଷ୍ଟ ହେଉଛେ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟ ସିଂ ଦେବ ଉଦ୍ବେଗ ପ୍ରକାଶ କରବାର ସହିତ ଇତାର କଡ଼ା ନିନ୍ଦା କରିଛନ୍। ଶିକ୍ଷକ ଶିକ୍ଷା ବିଏଡ୍, ଏମ୍ଏଡ୍ ଆଉ ହିନ୍ଦୀ ବିଇଡି ଥି ନାଁ ଲେଖା ଲାଗି ହୋଇଥିବା ପ୍ରବେଶିକା ପରୀକ୍ଷାର ଫଲ ଆଜି ବାହାରିବା। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ସେନ୍ତା ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ପରୀକ୍ଷା ଫଲ ବିଲ୍ ବାହାରିଛି। ପ୍ରୋଭିଜନାଲ୍ ମାର୍କ ଥି ଅସନ୍ତୋଷ ଛାତ୍ରଛାତ୍ରୀ ଆଇବା 13 ତାରିଖ ଭିତରେ ସାମ୍ସ ପୋର୍ଟାଲ ଜରିଆ ଆପତ୍ତି ଆବେଦନ କରିପାରିବେ। ରାଜ୍ୟ ଗଲାକାଲିଠାନୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ମୂଲିଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଆଉ ଧନ୍ଦାମୂଳକ ଶିକ୍ଷାତି 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6,715 ସିଟ୍ ଭିତରୁ ଗଲାକାଲି ପହେଲା ଦିନେ 47,690 ସିଟ୍ଟି ଛାତ୍ରଛାତ୍ରୀମାନେ ନାଁ ଲେଖାଇଛନ୍। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାଟି ସରକାରୀ ସହାୟତା ଅନୁଦାନ ପ୍ରାପ୍ତ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଚଲତି ଶିକ୍ଷାବର୍ଷନୁ ନାଁ ଲେଖା ପୂରାପୂରି ମାହାଲିଆ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଜିଲ୍ଲା ଗସ୍ତଥି ଆସିକରି କଙ୍ଗାନ ଧବଳେଶ୍ୱର ମନ୍ଦିର ପରିସରଟି ହୋଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ତାର ଉତ୍ରୁ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନ ଥି ମିର୍ଦ୍ଧାପାଲିଠାନେ ଗଛ ଯୋଗାଇଥିଲେ। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ ସହିତ 10 ଜିଲ୍ଲାନ ବିଜୁଳି ମାରିକରି ଧୋକାଘଟି ହେବାର ସମ୍ଭାବନା ରହିଛି। ଏଥିଲାଗି ଜିଲ୍ଲାମାନଙ୍କୁ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ୁଥିବାନ ଗଲାକାଲି ଏ ବର୍ଷର ପହିଲା ବୟଡ଼ ପାଣି ଛଡ଼ାଯାଇଛି। ଆଜି ସକାଳ 6 ବଜେ 10 ଗେଟ୍ ଦେଇକରି ଜଳଭଣ୍ଡାରନୁ ଫି ସେକେଣ୍ଡଟି 1,81,400 ଘନଫୁଟ ପାଣି ଛଡ଼ାଯାଉଥିବାର ବେଳେ 85,108 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ଏ ସମୟଟି ଜଳଭଣ୍ଡାର ଜଳସ୍ତର 614.47 ଫୁଟ ରହିଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜେ 2 ମିନିଟ୍ ଥି। ଜୁହାର।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି 7 ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ, କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନକଲେ ରୋଗୀର ଜୀବନ ବିପଦସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାଇ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାଇ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ, ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ 30 ଦିନ ଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେ ଠାରୁ ଅଧିକ 10 ଦିନ ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ, କିନ୍ତୁ ଯଦି ଋତୁସ୍ରାବ 1.5 ମାସରୁ ଅଧିକ ବ୍ୟବଧାନରେ ହେଉଥାଏ ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ 13ରୁ 19 ବର୍ଷ ବୟସର କିଶୋରୀ କନ୍ୟାମାନଙ୍କର ମାସିକ ଋତୁସ୍ରାବ ଡେରେ ଡେରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ 3 ମାସରୁ ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇଁ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା, ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ଆଜି ମେଲବୋର୍ଣ୍ଣଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ଅଙ୍ଗୁସ୍ ଟେଲରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ରାଜନୈତିକ ସହଯୋଗ ନେଇ ଆଲୋଚନା କରିବେ। ଏହି ବୈଠକ ଅଷ୍ଟ୍ରେଲିଆ ସଂସଦରେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ମିଳିଥିବା ସମର୍ଥନକୁ ସୂଚାଉଛି। ବିରୋଧୀ ଦଳ ନେତା ଟେଲର କହିଛନ୍ତି ରଣନୈତିକ ସହଭାଗିତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ଜଣେ ପ୍ରକୃତ ବନ୍ଧୁ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତାକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଭାରତକୁ ୟୁରାନିୟମ୍ ରପ୍ତାନୀ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟରେ ସହଯୋଗକୁ ସେ ସମର୍ଥନ କରୁଥିବା କହିଛନ୍ତି। ଭାରତରେ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି
3: ପିଏମ୍ ସୂର୍ଯ୍ୟଘର ଯୋଜନା କୁ ସପୋର୍ଟ କରିବା ପାଇଁ ହମନେ ମିଲକର ଗୁଜରାତ ମେ ରୂପଟପ୍ ସୋଲାର ଟ୍ରେନିଂ ଏକାଡେମୀ ବନାଇ ହେ। ये एकेडमी अनेक महिलाओं और युवाओं की कैपेसिटी बिल्डिंग में योगदान देगी। न्यूक्लियर एनर्जी के क्षेत्र में हमने एक महत्वपूर्ण समझौता किया है।

0: इससे ऑस्ट्रेलिया से भारत को यूरेनियम सप्लाई का मार्ग खुलेगा और हमारे क्लीन एनर्जी के उद्देश्यों को नई ताकत मिलेगी।
1: प्रधानमंत्री नरेंद्र मोदी ऑस्ट्रेलिया गस्त शेष करी न्यूजीलैंडर ऑकलैंड गस्तरे जिबे। प्राय चारि दशंधि परे भारतर कौनसी प्रधानमंत्री न्यूजीलैंड गस्त जिबार कार्यसूची रहिछि। ऑकलैंडरे प्रधानमंत्रीको स्वागत जणाइबा पई प्रस्तुति शेष पर्यायरे पहुंचिछि। सेठारे थिबा प्रवासी भारतीय एवं न्यूजीलैंडवासी प्रधानमंत्रीको सह साक्षात पई उत्साहित थिबा आम संवाददाता जणाइछन्ति। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସୁରକ୍ଷିତ ସୀମା ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ମିଳିତ ଭାବେ ଦେଶକୁ ସୁରକ୍ଷିତ ରଖିପାରିବ। ସେ କହିଛନ୍ତି ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରବାସନ ରୋକିବା କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ଶତପ୍ରତିଶତ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ଶାହା କହିଛନ୍ତି ଦେଶକୁ ଅନୁପ୍ରବେଶମୁକ୍ତ କରିବା ଲାଗି ସରକାର ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍ ଅଧୀକ୍ଷକମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୀମା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ 400% ବୃଦ୍ଧି କରିଛନ୍ତି। ସେ କହିଛନ୍ତି ଭାରତ ମ୍ୟାମାର ସୀମାରେ ସରକାର 1600 କିଲୋମିଟର ଦୀର୍ଘ ଅଞ୍ଚଳରେ ତାରବାଡ଼ ବସାଇବା କାର୍ଯ୍ୟ କରୁଛନ୍ତି। ବୈଠକରେ ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ସରକାର E85 ଇନ୍ଧନ ବଜାରକୁ ଛାଡ଼ିବା ଲାଗି ଯୋଜନା କରୁଛନ୍ତି। ସେ କହିଛନ୍ତି E20 ପେଟ୍ରୋଲ ଦର ତୁଳନାରେ E85 ଇନ୍ଧନ ଲିଟର ପିଛା 20 ଟଙ୍କା ଶସ୍ତା ହେବ। ଏକ ଘରୋଇ ସମ୍ବାଦ ଚ୍ୟାନେଲ ସହ ସାକ୍ଷାତକାରରେ ଶ୍ରୀ ପୁରୀ କହିଛନ୍ତି ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରିବା ଏବଂ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା। ଶ୍ରୀ ପୁରୀ ଇଥାନଲ ମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡ଼ିର ଇଞ୍ଜିନ୍ ଖରାପ ହେଉଥିବା ଏବଂ ପ୍ରଦର୍ଶନ ହ୍ରାସ ପାଉଥିବା ବିଷୟକୁ ଅସ୍ୱୀକାର କରିଛନ୍ତି। ଗୋଆରେ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା କରିବ। ଏହାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନର 37ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। 2 ଦିନିଆ ଗୋଆ ଗସ୍ତ କାଳରେ କମିଟି ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳ ଆଇନ ବିଶେଷଜ୍ଞ ଶିକ୍ଷା ଶିଳ୍ପ ଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିବ। ପୂର୍ବରୁ କମିଟି ମୁମ୍ବାଇ ଡେରାଡୁନ୍ ଚଣ୍ଡିଗଡ଼ ସିମ୍ଲା ବେଙ୍ଗାଲୁରୁ ଏବଂ ଗାନ୍ଧୀନଗର ଗସ୍ତ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତାମତ ଗ୍ରହଣ କରିସାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କୁଶଳ କାର୍ଯ୍ୟଦକ୍ଷତା ଦୃଢ଼ ପ୍ରତିଷ୍ଠାନ ଏବଂ ନବସୃଜନ ପାଇଁ ଭାରତ ବିଶ୍ୱ ଦକ୍ଷତା କେନ୍ଦ୍ରର ସବୁଠାରୁ ପସନ୍ଦଯୋଗ୍ୟ ଦେଶ ହୋଇପାରିଛି। ନୂଆଦିଲ୍ଲୀରେ ଶିଳ୍ପ ମହାସଂଘ ଜାତୀୟ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ବ୍ୟବସାୟିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତରେ 2100ରୁ ଅଧିକ GCC କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ $10,000 କୋଟି ରାଜସ୍ୱ ମିଳିପାରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ଇଞ୍ଜିନିୟରିଂ ଗବେଷଣା କୃତ୍ରିମ ବୁଦ୍ଧିମତା ସାଇବର ସୁରକ୍ଷା ଅର୍ଥ ଉତ୍ପାଦ ଡିଜାଇନ୍ ଏବଂ ଡାଟା ବିଜ୍ଞାନ କ୍ଷେତ୍ରରେ ଏହି କେନ୍ଦ୍ର ପରିବର୍ତ୍ତନ ଆଣିବା ସହ ନବସୃଜନ ବୃଦ୍ଧିରେ ସହାୟକ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କ୍ଷମତା କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତ ଗସ୍ତ ଶେଷ କରି ଓମାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଓମାନର ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶେଖ୍ ମହମ୍ମଦ ଅଲ୍ ମସ୍କାରୀ ତାଙ୍କୁ ସ୍ୱାଗତ କରିଥିଲେ। ଡକ୍ଟର ଜୟଶଙ୍କର 11 ଦିନ ବ୍ୟାପୀ କତାର ବାହାରିନ୍ କୁଏତ ଓମାନ ନ୍ୟୁୟର୍କ ଏବଂ ବ୍ରସେଲ୍ସ ଗସ୍ତ କରୁଛନ୍ତି। ଓମାନ ଯାତ୍ରା ପରେ ଡକ୍ଟର ଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର 2000

0: ଯାହାର 28-29 ବର୍ଷ କାର୍ଯ୍ୟକାଳ ପାଇଁ ଭାରତର ଅଭିଯାନ ଆରମ୍ଭ କରିବେ। ପରେ ଆସନ୍ତା 14-15 ତାରିଖରେ ସେ ବ୍ରସେଲ୍ସ ଗସ୍ତ କରି ତୃତୀୟ ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ଉଦ୍ୟୋଗୀ ପରିଷଦ ବୈଠକରେ ସାମିଲ ହେବେ। ଏହି ଅବସରରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ଏବଂ ବେଲଜିୟମର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକୁ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ମାସ 24 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି 3 ଜଣ ନେତା ଗତକାଲି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସାକୁ ନିନ୍ଦା କରିବା ସହ ଏହାକୁ ଯୁଦ୍ଧ, ଆତଙ୍କବାଦ, ନିର୍ଯାତନା ଏବଂ ରାଜନୈତିକ ଦମନଲୀଳା ପାଇଁ ବ୍ୟବହାର ହେଉଥିବା ଅସ୍ତ୍ର ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପି ହରିଶ କହିଛନ୍ତି, ଏଭଳି ହିଂସାତ୍ମକ କାର୍ଯ୍ୟକୁ ଭାରତ କଡ଼ାକଡ଼ି ଭାବେ ନିନ୍ଦା କରୁଛି। ଜାତିସଂଘ ମହାସଚିବଙ୍କ ରିପୋର୍ଟକୁ ଆଧାର କରି ଶ୍ରୀ ହରିଶ କହିଛନ୍ତି, 2025ରେ ଏଭଳି ଘଟଣା ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ହରିଶ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ମହିଳା ଶାନ୍ତି ରକ୍ଷକଙ୍କ ମୁତୟନ ହେବା ଦ୍ୱାରା ଏହାର ପରିବର୍ତ୍ତନଶୀଳ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରୋଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇରାନ୍ ଗଣମାଧ୍ୟମ ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରୋଜାକୁ ନିଆଯିବା ପରେ ଦର୍ ଅଲ୍ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ 2-0 ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ପେନ୍ ଏବଂ ବେଲଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରବିବାର ଦିନ ଅନ୍ୟ 2 କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ଫ୍ରାନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25। ଆସନ୍ତୁ ଶୁଣିବା ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ବିକାଶଧାରା। ଆଜିର ବିଷୟ ରହିଛି ଜନସଂଖ୍ୟା ବିସ୍ଫୋରଣ, ଆଧୁନିକ ବିଶ୍ୱର ଚ୍ୟାଲେଞ୍ଜ। ଏନେଇ ଆଲୋଚନା କରିଛନ୍ତି ଆର୍କେବି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ଗ୍ରୁପ୍ ରାଉରକେଲାର ଜୁନିୟର ଇଞ୍ଜିନିୟର ସାରଦା ପ୍ରସାଦ ମହାପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମଧୁସ୍ମିତା ବିଶ୍ୱାଳ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ ବିଶେଷ ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା କାର୍ଯ୍ୟକ୍ରମ ବିକାଶଧାରା।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ଜନସଂଖ୍ୟା ବିସ୍ଫୋରଣ ଆଧୁନିକ ବିଶ୍ୱର ଆହ୍ୱାନ। ଶ୍ରୋତା ବନ୍ଧୁ, ଜନସଂଖ୍ୟା ଯେକୌଣସି ଦେଶର ଗୋଟିଏ ମୂଲ୍ୟବାନ ସମ୍ପଦ। ଜନଶକ୍ତି ହିଁ ଦେଶର ଉନ୍ନତି, ଅର୍ଥନୈତିକ ଅଗ୍ରଗତି ତଥା ସାମାଜିକ ପ୍ରଗତିର ମୂଳ ଆଧାର ଅଟେ। କିନ୍ତୁ ଯେତେବେଳେ ଜନସଂଖ୍ୟା ନିୟନ୍ତ୍ରଣହୀନ ଭାବରେ ବୃଦ୍ଧି ପାଏ, ସେତେବେଳେ ତାହା ଆଶୀର୍ବାଦ ନୁହେଁ, ବରଂ ଗୋଟିଏ ଗମ୍ଭୀର ସମସ୍ୟାରେ ପରିଣତ ହୋଇଥାଏ। ଏହି ସମସ୍ୟାକୁ ଜନସଂଖ୍ୟା ବିସ୍ଫୋରଣ ବୋଲି ଆମେ କହିଥାଉ। ବର୍ତ୍ତମାନ ବିଶ୍ୱର ଜନସଂଖ୍ୟା 800 କୋଟିରୁ ଅଧିକ। ଚିକିତ୍ସା ବିଜ୍ଞାନର ଉନ୍ନତି, ମୃତ୍ୟୁ ହାରର ହ୍ରାସ, ସ୍ୱାସ୍ଥ୍ୟ ସେବାର ବିକାଶ ତଥା ଜୀବନକାଳ ବୃଦ୍ଧି ଫଳରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ଏହି ବୃଦ୍ଧି ଗୋଟିଏ ପଟେ ମାନବ ସଭ୍ୟତାର ସଫଳତାର ପ୍ରତୀକ ହୋଇଥିବା ବେଳେ ଅନ୍ୟପଟେ ବିଶ୍ୱ ସମ୍ମୁଖରେ ଗୋଟିଏ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଜନସଂଖ୍ୟା ବିସ୍ଫୋରଣର ସବୁଠାରୁ ବଡ଼ ପ୍ରଭାବ ଦେଖାଯାଏ ପ୍ରାକୃତିକ ସମ୍ପଦ ଉପରେ। ପୃଥିବୀର ଜଳ, ଜଙ୍ଗଲ, ଜମି, ଖଣିଜ ସମ୍ପଦ ତଥା ଶକ୍ତି ଉତ୍ସ ସୀମିତ। ଲୋକସଂଖ୍ୟା ବଢ଼ିବା ସହିତ ଏହି ସମ୍ପଦର ଚାହିଦା ମଧ୍ୟ ବଢ଼ୁଛି, ଫଳରେ ସମ୍ପଦର ଅତ୍ୟଧିକ ବ୍ୟବହାର ହେଉଛି, ଯାହା ଭବିଷ୍ୟତ ପିଢ଼ି ପାଇଁ ଗୋଟିଏ ବଡ଼ ବିପଦ ମଧ୍ୟ ସୃଷ୍ଟି କରୁଛି। ଖାଦ୍ୟ ସୁରକ୍ଷା ମଧ୍ୟ ଗୋଟିଏ ବଡ଼ ଚ୍ୟାଲେଞ୍ଜ। ଜନସଂଖ୍ୟା ବୃଦ୍ଧି ସହିତ ଖାଦ୍ୟର ଚାହିଦା ମଧ୍ୟ ବଢ଼ୁଛି। କୃଷି ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ଅନେକ ଦେଶରେ ଏବେ ମଧ୍ୟ ଖାଦ୍ୟର ଅଭାବ, ଅପୌଷ୍ଟିକତା ତଥା ଭୋକ ସମସ୍ୟା ଦେଖାଯାଉଛି। ଜନସଂଖ୍ୟା ବିସ୍ଫୋରଣର ଅନ୍ୟ ଏକ ପ୍ରମୁଖ ପରିଣାମ ହେଉଛି ବେକାରୀ ସମସ୍ୟା। ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଚାକିରି ବଜାରକୁ ଆସୁଛନ୍ତି, କିନ୍ତୁ ସେହି ଅନୁପାତରେ କର୍ମସଂସ୍ଥାନ ସୃଷ୍ଟି ହୋଇପାରୁନି। ଫଳସ୍ୱରୂପ ବେକାରୀ ବୃଦ୍ଧି ପାଉଛି, ଯାହା ଦାରିଦ୍ର୍ୟ, ଅପରାଧ ତଥା ସାମାଜିକ ଅସ୍ଥିରତାକୁ ବଢ଼ାଇ ଦେଉଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ। ଅଧିକ ଜନସଂଖ୍ୟା ହେତୁ ବିଦ୍ୟାଳୟ, ଶିକ୍ଷକ ତଥା ଶିକ୍ଷା ସୁବିଧା ଉପରେ ଚାପ ବଢ଼ୁଛି। ଅନେକ ଶିଶୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖାଯାଉଛି। ହସ୍ପିଟାଲ, ଡାକ୍ତର ତଥା ଚିକିତ୍ସା ସୁବିଧା ଉପରେ ମଧ୍ୟ ଅତ୍ୟଧିକ ଚାପ ପଡ଼ୁଛି। ପରିବେଶ ଉପରେ ଜନସଂଖ୍ୟା ବିସ୍ଫୋରଣର ପ୍ରଭାବ ଅତ୍ୟନ୍ତ ଗମ୍ଭୀର। ବନ ନିଧନ, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମାଟିର ଅବକ୍ଷୟ ତଥା ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରକୃତିର ସନ୍ତୁଳନ ବିଗିଡ଼ିବା ଫଳରେ ମାନବ ଜୀବନ ମଧ୍ୟ ବିପଦରେ ପଡ଼ୁଛି। ଶ୍ରୋତା ବନ୍ଧୁ, ସହରାଞ୍ଚଳରେ ଜନସଂଖ୍ୟାର ଚାପ ହେତୁ ଯାତାୟାତ ସମସ୍ୟା, ବାସସ୍ଥାନ ସଙ୍କଟ, ଆବର୍ଜନା ପରିଚାଳନା ସମସ୍ୟା ତଥା ପ୍ରଦୂଷଣ ବୃଦ୍ଧି ପାଉଛି। ଅନେକ ସହରରେ ଝୁମ୍ପୁଡ଼ି ବସ୍ତିର ସଂଖ୍ୟା ବଢ଼ି ଚାଲିଛି, ଯାହା ଜୀବନମାନଙ୍କୁ ପ୍ରଭାବିତ ମଧ୍ୟ କରୁଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ପରିବାର ନିୟୋଜନ, ମହିଳା ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା ତଥା ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଆବଶ୍ୟକ। ଛୋଟ ପରିବାର ନୀତିକୁ ପ୍ରୋତ୍ସାହନ ଦେବା, ବାଲ୍ୟ ବିବାହ ରୋକିବା, ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବା ତଥା ଜନସଂଖ୍ୟା ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଆବଶ୍ୟକ। ତେବେ ଶ୍ରୋତା ବନ୍ଧୁ, ସରକାର, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ ତଥା ସାଧାରଣ ନାଗରିକ ସମସ୍ତଙ୍କ ମିଳିତ ପ୍ରୟାସ ଦ୍ୱାରା ହିଁ ଏହି ସମସ୍ୟାର ସଫଳ ସମାଧାନ ସମ୍ଭବ ହୋଇପାରିବ। ସଚେତନତା ହିଁ ଏହି କ୍ଷେତ୍ରରେ ସବୁଠାରୁ ବଡ଼ ଅସ୍ତ୍ର। ତେବେ ଶ୍ରୋତା ବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ଜନସଂଖ୍ୟା ବିସ୍ଫୋରଣ ବିଷୟରେ ଆଲୋଚନା କରିବାକୁ ଯାଉଛେ। ତେବେ ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଆର୍କେବି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ଜୁନିୟର ଇଞ୍ଜିନିୟର ସାର୍ ଶାରଦା ପ୍ରସାଦ ମହାପାତ୍ର। ତେବେ ଆସନ୍ତୁ ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଆଲୋଚନା କରିବା ଆଜିର ଆମର ବିଷୟବସ୍ତୁ ଜନସଂଖ୍ୟା ବିସ୍ଫୋରଣ ଆଧୁନିକ ବିଶ୍ୱର ଗୋଟିଏ ଆହ୍ୱାନ। ଏହି ସମ୍ପର୍କରେ

0: ସାର୍ ନମସ୍କାର।
1: ମ୍ୟାଡାମ ନମସ୍କାର।
0: ସାର୍ ଆଜି ଆପଣଙ୍କୁ ଆମର ବିକାଶ ଧାରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆଜ୍ଞା
0: ସାର୍ ଆଜିର ଆମର ଯେଉଁ ବିଷୟବସ୍ତୁଟି ଅଛି ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ ଜନସଂଖ୍ୟା ବିସ୍ଫୋରଣ ଆଧୁନିକ ବିଶ୍ୱର ଆହ୍ୱାନ ଏହି ସମ୍ପର୍କରେ,
1: ଆଜ୍ଞା
0: ତେବେ ସାର୍ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ ଏଇ ଯେଉଁ ବିଶ୍ୱ ଜନସଂଖ୍ୟା ଦିବସ ରହିଛି ତାହା କ'ଣ ଏବଂ ଏହା କେବେ ଏବଂ କାହିଁକି ପାଳନ କରାଯାଏ।
1: ବିଶ୍ୱ ଜନସଂଖ୍ୟା ଦିବସ ହେଉଛି ଗୋଟିଏ ଆନ୍ତର୍ଜାତିକ ସଚେତନତା ଦିବସ, ଯାହା ପ୍ରତିବର୍ଷ ଜୁଲାଇ 11 ତାରିଖରେ ପାଳନ କରାଯାଏ। ପୃଥିବୀରେ ବଢୁଥିବା ଜନସଂଖ୍ୟା ସହ ଜଡିତ ବିଭିନ୍ନ ସାମାଜିକ, ଆର୍ଥିକ, ପରିବେଶଗତ, ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଲକ୍ଷ୍ୟ। ଏହି ଦିବସ ମାଧ୍ୟମରେ ଜନସଂଖ୍ୟା ବୃଦ୍ଧିର ପ୍ରଭାବ, ପରିବାର ନିୟୋଜନର ଆବଶ୍ୟକତା, ମାତୃ ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଲିଙ୍ଗ ସମାନତା, ଶିକ୍ଷାର ପ୍ରସାର ତଥା ସ୍ଥାୟୀ ବିକାଶ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଏ। 1987 ମସିହା ଜୁଲାଇ 11 ତାରିଖରେ ବିଶ୍ୱର ଜନସଂଖ୍ୟା 5 ବିଲିୟନରେ ପହଞ୍ଚିଥିଲା। ଏହି ଘଟଣା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଏହା ଜାତିସଂଘର ବିକାଶ କାର୍ଯ୍ୟକ୍ରମ UNDP 1998 ମସିହାରେ ଜୁଲାଇ 11କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ସେହି ସମୟଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହେଉଅଛି। ଜନସଂଖ୍ୟା କୌଣସି ଦେଶର ଶକ୍ତିର ପ୍ରତୀକ ହୋଇପାରେ, କିନ୍ତୁ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଅନେକ ସମସ୍ୟାର ମୂଳ କାରଣ ହୋଇଥାଏ। ଖାଦ୍ୟ, ବାସସ୍ଥାନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଚାକିରି, ପରିବହନ ଭଳି କ୍ଷେତ୍ରରେ ଚାପ ବଢ଼ିଯାଏ। ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ହେତୁ ପରିବେଶ ପ୍ରଦୂଷଣ, ଜଙ୍ଗଲ ଧ୍ୱଂସ, ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଗୁରୁତର ରୂପ ଧାରଣ କରିଥାଏ। ସେଥିପାଇଁ ଜନସଂଖ୍ୟା ବୃଦ୍ଧି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ଅତ୍ୟନ୍ତ ଆବଶ୍ୟକ। ଏହି ଦିବସ ପାଳନର ଆଉ ଏକ ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବାର ନିୟୋଜନ ସମ୍ପର୍କିତ ଜ୍ଞାନର ପ୍ରସାର। ଛୋଟ ପରିବାର ସୁଖୀ ପରିବାରର ମୂଳ ମନ୍ତ୍ରକୁ ସମାଜରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ମହିଳା ଶିକ୍ଷା, ମହିଳା ସଶକ୍ତିକରଣ, ମାତୃ ସୁରକ୍ଷା, ଶିଶୁ ସ୍ୱାସ୍ଥ୍ୟ ଭଳି ବିଷୟଗୁଡ଼ିକ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଏ।
0: ଆଜ୍ଞା, ବହୁତ ସୁନ୍ଦର ସାର୍। ତେବେ ସାର୍ ଆପଣ ତ ଜଣାଇଲେ ଯେ ଜନସଂଖ୍ୟା ବୃଦ୍ଧି କ'ଣ ଏବଂ କାହିଁକି ଏବଂ କେବେ କ'ଣ ପାଳନ କରାଯାଏ ସେ ବିଷୟରେ ଆପଣ କହିଲେ। ତେବେ ବର୍ତ୍ତମାନ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ ଯେଉଁ ବର୍ତ୍ତମାନ ବିଶ୍ୱରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ଗୁଡିକ କ'ଣ ରହୁଛି, କାହିଁକି ଜନସଂଖ୍ୟା ବୃଦ୍ଧି ଘଟୁଛି?
1: ଆଜ୍ଞା, ଜନସଂଖ୍ୟା କୌଣସି ଦେଶର ମାନବ ସମ୍ପଦର ପରିମାପ ହୋଇଥାଏ, କିନ୍ତୁ ଯେତେବେଳେ ଜନସଂଖ୍ୟା ବୃଦ୍ଧି ଅତ୍ୟଧିକ ଦ୍ରୁତ ହାରରେ ଘଟେ ସେତେବେଳେ ଏହା ବିଭିନ୍ନ ସାମାଜିକ, ଆର୍ଥିକ, ପରିବେଶଗତ ତଥା ବିକାଶମୂଳକ ସମସ୍ୟାର କାରଣ ହୁଏ। ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଜନସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଏହି ବୃଦ୍ଧି ପଛରେ କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି, ସେଗୁଡ଼ିକୁ ବୁଝିବା ଦ୍ୱାରା ଜନସଂଖ୍ୟା ସମସ୍ୟାର ସଠିକ ସମାଧାନ ଖୋଜାଯାଇ ପାରିବ। ଚିକିତ୍ସା ବିଜ୍ଞାନର ଉନ୍ନତି ଜନସଂଖ୍ୟା ବୃଦ୍ଧିର ଏକ ପ୍ରମୁଖ କାରଣ। ଜନ୍ମହାର ଅଧିକ ରହିବା ଏକ ମୁଖ୍ୟ କାରଣ। ଅନେକ ବିକାଶଶୀଳ ଦେଶରେ ପରିବାର ନିୟୋଜନ ସମ୍ପର୍କରେ ସଚେତନତାର ଅଭାବ, ଅଶିକ୍ଷା, ସାମାଜିକ ପରମ୍ପରା ତଥା ପୁତ୍ର ସନ୍ତାନ ପ୍ରତି ଆକର୍ଷଣ ହେତୁ ଅନେକ ପରିବାର ଅଧିକ ସନ୍ତାନ ଜନ୍ମ ହୁଏ। ଅଶିକ୍ଷା ଜନସଂଖ୍ୟା ବୃଦ୍ଧିର ଏକ ବଡ଼ କାରଣ। ଶିକ୍ଷାର ଅଭାବ ଥିଲେ ଲୋକମାନେ ପରିବାରର ନିୟୋଜନ, ସ୍ୱାସ୍ଥ୍ୟ, ସଚେତନତା, ଜନସଂଖ୍ୟା ସନ୍ତୁଳନର ଆବଶ୍ୟକତା ସମ୍ପର୍କରେ ସଠିକ ଜ୍ଞାନ ପାଇପାରନ୍ତି ନାହିଁ। ଶିକ୍ଷା ମଣିଷକୁ ଦାୟିତ୍ୱବାନ ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ କରେ, ତେଣୁ ଅଶିକ୍ଷା ଜନସଂଖ୍ୟା ବୃଦ୍ଧିର ଏକ ପ୍ରମୁଖ ଅନୁପ୍ରେରକ ଭାବେ କାମ କରେ। ଦାରିଦ୍ର୍ୟ ମଧ୍ୟ ଜନସଂଖ୍ୟା ବୃଦ୍ଧି ସହ ସମ୍ପୃକ୍ତ। ଦରିଦ୍ର ପରିବାରମାନେ ଅନେକ ସମୟରେ ଅଧିକ ସନ୍ତାନକୁ ଆର୍ଥିକ ସହାୟତାର ଉତ୍ସ ଭାବେ ଦେଖନ୍ତି। କୃଷି ତଥା ଶ୍ରମ ନିର୍ଭର କାର୍ଯ୍ୟରେ ଅଧିକ ହାତ ଆବଶ୍ୟକ ହେବାରୁ ସନ୍ତାନ ସଂଖ୍ୟା ବଢ଼ିଥାଏ। ଏହି ଧାରଣା ଜନସଂଖ୍ୟା ବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିଥାଏ। ମହିଳା ଶିକ୍ଷାର ଅଭାବ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାରଣ। ଶିକ୍ଷିତ ମହିଳା ସାଧାରଣତଃ ପରିବାରର ଆକାର, ସନ୍ତାନ ଜନ୍ମ ମଧ୍ୟରେ ବ୍ୟବଧାନ ତଥା ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟରେ ସଚେତନ ରହନ୍ତି। ଯେଉଁଠାରେ ମହିଳା ଶିକ୍ଷାର ହାର କମ୍, ସେଠାରେ ଜନ୍ମହାର ଅଧିକ ଦେଖାଯାଏ। ପରିବାର ନିୟୋଜନ ସୁବିଧାର ଅଭାବ ମଧ୍ୟ ଜନସଂଖ୍ୟା ବୃଦ୍ଧିର କାରଣ। ଅନେକ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ପରିବାର ନିୟୋଜନ ସାମଗ୍ରୀ ତଥା ପରାମର୍ଶ ସହଜରେ ଉପଲବ୍ଧ ହୁଏ ନାହିଁ, ଫଳରେ ଅନିୟୋଜିତ ଗର୍ଭଧାରଣ ଘଟିଥାଏ, ଯାହା ଜନସଂଖ୍ୟା ବୃଦ୍ଧିକୁ ବଢାଏ। ସାମାଜିକ ତଥା ଧାର୍ମିକ ବିଶ୍ୱାସ ମଧ୍ୟ ଏହି ସମସ୍ୟା ସହ ଜଡିତ। କେତେକ ସମାଜରେ ଅଧିକ ସନ୍ତାନକୁ ସମୃଦ୍ଧିର ପ୍ରତୀକ ବୋଲି ଧରାଯାଏ। କେତେକ ପରିବାରରେ ପୁତ୍ର ସନ୍ତାନ ପାଇବା ଆଶାରେ ବାରମ୍ବାର ସନ୍ତାନ ଜନ୍ମ ହୁଏ। ଏପରି ମନୋଭାବ ଜନସଂଖ୍ୟା ବୃଦ୍ଧିର ଅବଦାନ ରଖେ। ଦ୍ରୁତ ଜନସଂଖ୍ୟା ବୃଦ୍ଧି କୌଣସି ଏକମାତ୍ର କାରଣର ପରିଣାମ ନୁହେଁ। ଚିକିତ୍ସା ବିଜ୍ଞାନର ଉନ୍ନତି, ଉଚ୍ଚ ଜନ୍ମହାର, ଅଶିକ୍ଷା, ବାଲ୍ୟ ବିବାହ, ଦାରିଦ୍ର୍ୟ, ମହିଳା ଶିକ୍ଷାର ଅଭାବ, ପରିବାର ନିୟୋଜନ ସଚେତନତାର ଅଭାବ ତଥା ସାମାଜିକ ଧାରଣା ଏହାର ପ୍ରମୁଖ କାରଣ। ଏହି ସମସ୍ୟାର ସମାଧାନ ପାଇଁ ଶିକ୍ଷାର ପ୍ରସାର, ମହିଳା ସଶକ୍ତିକରଣ, ପରିବାର ନିୟୋଜନର ବ୍ୟାପକ ପ୍ରଚାର ତଥା ସାମାଜିକ ସଚେତନତା ଅତ୍ୟନ୍ତ ଆବଶ୍ୟକ।
0: ଆଜ୍ଞା, ତେବେ ସାର୍ ଆପଣ ତ କହିଲେ ଯେ ବର୍ତ୍ତମାନ ବିଶ୍ୱ

0: ଦ୍ରୁତ ଜନସଂଖ୍ୟା ବୃଦ୍ଧିର ଯେଉଁ ପ୍ରମୁଖ କାରଣ ଗୁଡ଼ିକ କ'ଣ ରହିଛି,
1: ଆଜ୍ଞା
0: ତେବେ ଆପଣ ଏବେ ଆମ ଶ୍ରୋତବନ୍ଧୁମାନଙ୍କୁ ଜଣେଇବେ ଯେ
1: ଆଜ୍ଞା
0: ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି
1: ଆଜ୍ଞା
0: ପରିବେଶ ଉପରେ କିପରି ପ୍ରଭାବ ପକାଇଥାଏ?
1: ଆଜ୍ଞା ଠିକ୍ ଅଛି ମ୍ୟାଡ଼ାମ୍। ପରିବେଶ ମାନବ ଜୀବନର ଆଧାର। ବାୟୁ, ଜଳ, ମାଟି, ଜଙ୍ଗଲ, ପଶୁପକ୍ଷୀ, ପ୍ରାକୃତିକ ସମ୍ପଦ ତଥା ଜୀବଜଗତକୁ ନେଇ ପରିବେଶ ଗଠିତ ହୋଇଛି। ମଣିଷ ନିଜର ସମସ୍ତ ଆବଶ୍ୟକତା ପୂରଣ ପାଇଁ ପରିବେଶ ଉପରେ ନିର୍ଭର କରେ। କିନ୍ତୁ ଯେତେବେଳେ ଜନସଂଖ୍ୟା ଅତ୍ୟଧିକ ହାରରେ ବୃଦ୍ଧି ପାଏ, ସେତେବେଳେ ପ୍ରାକୃତିକ ସମ୍ପଦ ଉପରେ ଚାପ ବଢ଼ିଯାଏ। ଏହାର ପ୍ରଭାବରେ ପରିବେଶର ସନ୍ତୁଳନ ନଷ୍ଟ ହୁଏ ତଥା ବିଭିନ୍ନ ପରିବେଶଗତ ସମସ୍ୟା ସୃଷ୍ଟି ହୁଏ। ତେଣୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିକୁ ପରିବେଶ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ଭାବେ ଧରାଯାଏ। ଜଙ୍ଗଲ ଧ୍ୱଂସ ଏହାର ପ୍ରମୁଖ ପ୍ରଭାବ। ଜନସଂଖ୍ୟା ବଢ଼ିବା ସହିତ ବାସସ୍ଥାନ, ରାସ୍ତା, କାରଖାନା, ବିଦ୍ୟାଳୟ, ବଜାର ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ବୃଦ୍ଧି ପାଏ। ଏଥିପାଇଁ ବିପୁଳ ପରିମାଣର ଜଙ୍ଗଲ କାଟି ଦିଆଯାଏ। ଜଙ୍ଗଲ କମିଗଲେ ଅମ୍ଳଜାନ ଉତ୍ପାଦନ ହ୍ରାସ ପାଏ, କାର୍ବନ ଡାଇଅକ୍ସାଇଡ୍ର ପରିମାଣ ବୃଦ୍ଧି ପାଏ, ଜଳବାୟୁର ସନ୍ତୁଳନ ନଷ୍ଟ ହୁଏ,
0: ଆଜ୍ଞା
1: ବାୟୁ ପ୍ରଦୂଷଣ ବୃଦ୍ଧି ପାଏ, ଅଧିକ ଲୋକଙ୍କ ପାଇଁ ଅଧିକ ଯାନବାହନ, ଅଧିକ କାରଖାନା, ଅଧିକ ଇନ୍ଧନ ବ୍ୟବହାର ଆବଶ୍ୟକ ହୁଏ। ଏହି କାର୍ଯ୍ୟକଳାପରୁ ନିର୍ଗତ ଧୂଆଁ ବାୟୁକୁ ପ୍ରଦୂଷିତ କରେ, ଏହାଫଳରେ ଶ୍ୱାସକ୍ରିୟା ସମସ୍ୟା, ଫୁସ୍ଫୁସ୍ ରୋଗ, ଅମ୍ଳ ବର୍ଷା ତଥା ବିଶ୍ୱତାପନ ଭଳି ସମସ୍ୟା ସୃଷ୍ଟି ହୁଏ। ଜଳ ପ୍ରଦୂଷଣ ବଢ଼ିଯାଏ। ଜନସଂଖ୍ୟା ବୃଦ୍ଧି ସହିତ ଘରୋଇ ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟ ତଥା ନିଷ୍କାସିତ ପାଣିର ପରିମାଣ ବଢ଼ିଥାଏ। ଏହି ଅପରିଷ୍କାର ପଦାର୍ଥ ନଦୀ, ପୋଖରୀ, ହ୍ରଦ ତଥା ସମୁଦ୍ରରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। ପରିଣାମ ସ୍ୱରୂପ ପାନୀୟ ଜଳର ଅଭାବ ଦେଖାଯାଏ। ଜଳଜ ଜୀବଙ୍କ ଜୀବନ ବିପଦରେ ପଡ଼େ। ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ହୁଏ। ଅଧିକ ଜନସଂଖ୍ୟା ପାଇଁ ଅଧିକ ଖାଦ୍ୟ, ଅଧିକ ଜଳ, ଅଧିକ ଶକ୍ତି ତଥା ଅଧିକ ଜମି ଆବଶ୍ୟକ ହୁଏ। ଏହାଫଳରେ ଭୂଗର୍ଭ ଜଳ, ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ ତଥା ଜୀବାଶ୍ମ ଇନ୍ଧନର ଅତ୍ୟଧିକ ଉପଯୋଗ ହୁଏ। ଜୈବ ବିବିଧତା କ୍ଷତିଗ୍ରସ୍ତ ହୁଏ। ମଣିଷର ଆବଶ୍ୟକତା ପୂରଣ ପାଇଁ ପ୍ରାକୃତିକ ବାସସ୍ଥାନ ଧ୍ୱଂସ ହେବାରୁ ଅନେକ ପଶୁପକ୍ଷୀ ନିଜର ଆଶ୍ରୟସ୍ଥଳ ହରାଇଥାନ୍ତି। କେତେକ ପ୍ରଜାତି ବିଲୁପ୍ତ ହେବାର ସ୍ଥିତିକୁ ପହଞ୍ଚି ଯାଆନ୍ତି। ଏହା ପ୍ରକୃତିର ସନ୍ତୁଳନକୁ ଭଙ୍ଗ କରିଥାଏ। ଆବର୍ଜନା ସମସ୍ୟା ବୃଦ୍ଧି ପାଏ। ଜନସଂଖ୍ୟା ବଢ଼ିଲେ ପ୍ଲାଷ୍ଟିକ, ଘରୋଇ ଅଳିଆ, ଶିଳ୍ପ ବର୍ଜ୍ୟ ତଥା ଅନ୍ୟାନ୍ୟ ଆବର୍ଜନାର ପରିମାଣ ବୃଦ୍ଧି ହୁଏ। ଯଦି ଏହାର ସଠିକ ପରିଚାଳନା ନ ହୁଏ, ତେବେ ମାଟି, ଜଳ, ବାୟୁ ପ୍ରଦୂଷିତ ହୁଏ। ସହରାଞ୍ଚଳରେ ଏହି ସମସ୍ୟା ଅଧିକ ଦେଖାଯାଏ। ଜଳବାୟୁ ପରିବର୍ତ୍ତନ ଗତି ବଢ଼ିଯାଏ। ଇନ୍ଧନ ବ୍ୟବହାର, ଜଳ ନିଧନ, ଶିଳ୍ପୀକରଣ ତଥା ନଗରୀକରଣ ହେତୁ ଗ୍ରୀନ ହାଉସ୍ ଗ୍ୟାସର ପରିମାଣ ବୃଦ୍ଧି ପାଏ। ଏହା ବିଶ୍ୱତାପନକୁ ତ୍ୱରାନ୍ୱିତ କରେ, ଫଳରେ ଅନିୟମିତ ବର୍ଷା, ତୀବ୍ର ଗ୍ରୀଷ୍ମ, ବନ୍ୟା, ମରୁଡ଼ି ତଥା ସମୁଦ୍ର ପତନ ବୃଦ୍ଧି ଭଳି ସମସ୍ୟା ଦେଖାଯାଏ। କୃଷି ଜମି ଉପରେ ଚାପ ବୃଦ୍ଧି ପାଏ। ଅଧିକ ଖାଦ୍ୟ ଉତ୍ପାଦନ ପାଇଁ ରାସାୟନିକ ସାର, କୀଟନାଶକ ତଥା ଅତ୍ୟଧିକ ଜଳସେଚନ ବ୍ୟବହାର କରାଯାଏ। ଏହା ମାଟିର ଉର୍ବରତା ହ୍ରାସ କରିଥାଏ, ପରିବେଶକୁ କ୍ଷତିଗ୍ରସ୍ତ କରିଥାଏ। ତେଣୁ ପରିବେଶ ସୁରକ୍ଷା ପାଇଁ ଜନସଂଖ୍ୟା ସନ୍ତୁଳନ ରକ୍ଷା, ବୃକ୍ଷରୋପଣ, ସମ୍ପଦର ସୁଚିନ୍ତିତ ବ୍ୟବହାର, ସଚେତନତା ବୃଦ୍ଧି ତଥା ସ୍ଥାୟୀ ବିକାଶ ନୀତି ଅନୁସରଣ କରିବା ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ମାତ୍ର ସୁସ୍ଥ ପରିବେଶ ସହ ଉନ୍ନତ ଭବିଷ୍ୟତ ଗଠନ ସମ୍ଭବ ହେବ।
0: ତେବେ ସାର୍, ଆପଣ ତ ଜଣାଇଲେ ଯେ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ପରିବେଶ ଉପରେ କିପରି କ'ଣ ପ୍ରଭାବ ପକାଇଥାଏ। ତେବେ ଅତ୍ୟଧିକ ଜନସଂଖ୍ୟା ଦେଶର ଅର୍ଥନୀତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କିପରି ପ୍ରଭାବିତ କରିଥାଏ, ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ?
1: ଆଜ୍ଞା, ଜନସଂଖ୍ୟା କୌଣସି ଦେଶର ମାନବ ସମ୍ପଦର ମୂଳ ଆଧାର। ସନ୍ତୁଳିତ ଜନସଂଖ୍ୟା ଦେଶର ବିକାଶ ପାଇଁ ସହାୟକ ହୋଇଥାଏ। କିନ୍ତୁ ଯେତେବେଳେ ଜନସଂଖ୍ୟା ଅତ୍ୟଧିକ ହାରରେ ବୃଦ୍ଧି ପାଏ, ସେତେବେଳେ ଏହା ଦେଶର ଅର୍ଥନୀତି, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ତଥା ସାମଗ୍ରିକ ବିକାଶ ଉପରେ ଗଭୀର ପ୍ରଭାବ ପକାଏ। ଉପଲବ୍ଧ ସମ୍ପଦ ତୁଳନାରେ ଲୋକସଂଖ୍ୟା ଅଧିକ ହେଲେ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ, ଯାହା ଦେଶର ପ୍ରଗତିରେ ବାଧକ ସାଜିଥାଏ। ଅର୍ଥନୀତି କ୍ଷେତ୍ରକୁ ବିଚାର କଲେ ଦେଖାଯାଏ ଯେ ଅତ୍ୟଧିକ ଜନସଂଖ୍ୟା ଦେଶର ଆର୍ଥିକ ଉନ୍ନତି ଉପରେ ଚାପ ସୃଷ୍ଟି କରେ। ଜନସଂଖ୍ୟା ବଢ଼ିବା ସହିତ ଖାଦ୍ୟ, ବାସସ୍ଥାନ, ପାନୀୟ ଜଳ, ବିଦ୍ୟୁତ୍, ପରିବହନ ତଥା ଅନ୍ୟାନ୍ୟ ମୌଳିକ ସୁବିଧାର ଚାହିଦା ବଢ଼ିଥାଏ। ସରକାରକୁ ଏହି ଆବଶ୍ୟକତା ପୂରଣ ପାଇଁ ବହୁ ପରିମାଣର ଅର୍ଥ ବ୍ୟୟ କରିବାକୁ ପଡ଼େ, ଫଳସ୍ୱରୂପ ବିକାଶମୂଳକ ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥର ଅଭାବ ଦେଖାଦେଇପାରେ। ଜନସଂଖ୍ୟା ବୃଦ୍ଧି ସହିତ ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଏ। ଚାକିରିର ସୁଯୋଗ ତୁଳନାରେ ଚାକିରି ଆଶାୟୀଙ୍କ ସଂଖ୍ୟା ଅଧିକ ହୋଇଯାଏ, ଫଳରେ ଅନେକ ଶିକ୍ଷିତ ଯୁବକ ତଥା ଯୁବତୀ କାର୍ଯ୍ୟ ସୁଯୋଗରୁ ବଞ୍ଚିତ ହୁଅନ୍ତି। ବେକାରୀ, ଦାରିଦ୍ର୍ୟ, ଅପରାଧ ପ୍ରଭୃତି ତଥା ସାମାଜିକ ଅସ୍ଥିରତାକୁ ବୃଦ୍ଧି କରିପାରେ। ଅତ୍ୟଧିକ ଜନସଂଖ୍ୟା ମୁଣ୍ଡପିଛା ଆୟ ଉପରେ ମଧ୍ୟ ପ୍ରଭାବ ପକାଏ। ଜାତୀୟ ଆୟ ବୃଦ୍ଧି ପାଇଥିଲେ ମଧ୍ୟ ଯଦି ଜନସଂଖ୍ୟା ଅତ୍ୟଧିକ ବଢେ, ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଂଶରେ ପାଶୁଥିବା ଆୟ କମିଯାଏ। ଏହା ଜୀବନମାନର ଉନ୍ନତିକୁ ବାଧା ବି ଦେଇଥାଏ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଅତ୍ୟଧିକ ଜନସଂଖ୍ୟା

0: ମୌଳିକ ସୁବିଧା ଉପରେ ଚାପ ପଡିଯାଏ। ଏହା ଫଳରେ ଯୁବପିଢ଼ିଙ୍କ ଜୀବନ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଯାଏ। ସହରାଞ୍ଚଳରେ ଜନସଂଖ୍ୟା ଚାପ ବଢିବାରୁ ଘର ଭଡ଼ା, ଜମି ଦର ତଥା ଦୈନନ୍ଦିନ ଜୀବନଯାପନର ଖର୍ଚ୍ଚ ବୃଦ୍ଧି ପାଏ। ଚାକିରି ସନ୍ଧାନରେ ସହରକୁ ଆସୁଥିବା ଅନେକ ଯୁବକ ଉପଯୁକ୍ତ ବାସସ୍ଥାନ ପାଇବାର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେତେବେଳେ ମାନସିକ ଚାପ ବୃଦ୍ଧି ପାଏ। ବେକାରୀ, ଆର୍ଥିକ ଅନିଶ୍ଚିତତା, ଭବିଷ୍ୟତ ସମ୍ପର୍କରେ ଚିନ୍ତା ତଥା ସାମାଜିକ ଚାପ ଯୁବପିଢ଼ିଙ୍କ ମାଧ୍ୟମରେ ମାନସିକ ଅସ୍ଥିରତା ସୃଷ୍ଟି କରିଥାଏ। କେତେକ କ୍ଷେତ୍ରରେ ଏହା ନିରାଶା, ଅବସାଦ ତଥା ଅନ୍ୟାନ୍ୟ ମାନସିକ ସମସ୍ୟାର କାରଣ ହୋଇପାରେ। ଦକ୍ଷତା ତଥା ପ୍ରତିଭାର ଉଚିତ ବ୍ୟବହାର ହୋଇପାରେ ନାହିଁ। ଅନେକ ଶିକ୍ଷିତ ଯୁବକ ନିଜ ଯୋଗ୍ୟତା ଅନୁଯାୟୀ ସୁଯୋଗ ନ ପାଇ ବିକଳ୍ପ କାମ କରିଥାନ୍ତି। ଏହା ମାନବ ସମ୍ପଦର ଅପଚୟ ସୃଷ୍ଟି କରେ। ଜନସଂଖ୍ୟା ବୃଦ୍ଧି ହେତୁ ସରକାରୀ ସୁବିଧାର ଲାଭ ସମସ୍ତଙ୍କ ପାଖରେ ସମାନ ଭାବରେ ପହଞ୍ଚି ପାରେ ନାହିଁ। ଶିକ୍ଷା, ପ୍ରଶିକ୍ଷଣ, ରୋଜଗାର ଯୋଜନା ତଥା ସ୍ୱାସ୍ଥ୍ୟ ସେବାର ଚାହିଦା ବଢିଥାଏ, କିନ୍ତୁ ସମ୍ପଦ ସୀମିତ ରହିଥାଏ। ଏହା ଯୁବପିଢ଼ିଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ। ଯଦି ଜନସଂଖ୍ୟାକୁ ସଠିକ୍ ଭାବରେ ଦକ୍ଷ ମାନବ ସମ୍ପଦରେ ପରିଣତ କରାଯାଏ, ତେବେ ଏହା ଦେଶର ଉନ୍ନତି ପାଇଁ ବଡ଼ ସୁଯୋଗ ହୋଇପାରେ। କିନ୍ତୁ ଏଥିପାଇଁ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗ ସୃଷ୍ଟି ତଥା ରୋଜଗାରମୁଖୀ ନୀତି ଅତ୍ୟନ୍ତ ଆବଶ୍ୟକ।
1: ତେବେ ସାର୍, ଆପଣ ତ କହିଲେ ଜନସଂଖ୍ୟା ବୃଦ୍ଧି ଯୁବପିଢ଼ିଙ୍କ ରୋଜଗାର ଏବଂ ଜୀବନମାନ ଉପରେ କେମିତି କଣ ପ୍ରଭାବ ପକାଉଛି। ତେବେ ଆଉ ଯୋଉ ରହିଛି ସ୍ଥାୟୀ ବିକାଶ ବା ଆମେ ଯାହାକୁ କହୁଛେ ସଷ୍ଟେନେବଲ୍ ଡେଭଲପମେଣ୍ଟ, ଏହାର ଲକ୍ଷ୍ୟ ହାସଲ କରିବାରେ ଜନସଂଖ୍ୟା ପରିଚାଳନାର ଗୁରୁତ୍ୱ କଣ ରହିଛି?
0: ସ୍ଥାୟୀ ବିକାଶ ହେଉଛି ଏପରି ଏକ ବିକାଶ ପ୍ରକ୍ରିୟା ଯାହା ବର୍ତ୍ତମାନ ପିଢ଼ିର ଆବଶ୍ୟକତା ପୂରଣ କରିବା ସହିତ ଭବିଷ୍ୟତ ପିଢ଼ିର ସୁଯୋଗକୁ କ୍ଷତିଗ୍ରସ୍ତ କରେ ନାହିଁ। ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡ଼ିକ ଦାରିଦ୍ର୍ୟ ଦୂରୀକରଣ, ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ, ଲିଙ୍ଗ ସମାନତା, ପରିବେଶ ସୁରକ୍ଷା ତଥା ସମୃଦ୍ଧ ସମାଜ ଗଠନ ଉପରେ ଗୁରୁତ୍ୱ ଦେଇଥାଏ। ଏହି ସମସ୍ତ ଲକ୍ଷ୍ୟ ପୂରଣ ପାଇଁ ଜନସଂଖ୍ୟା ପରିଚାଳନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ବିକାଶର ଗତିକୁ ପ୍ରଭାବିତ କରିଥାଏ। ଜନସଂଖ୍ୟା ପରିଚାଳନା ଦାରିଦ୍ର୍ୟ ହ୍ରାସରେ ସହାୟକ ହୁଏ। ଯେତେବେଳେ ଜନସଂଖ୍ୟା ସନ୍ତୁଳିତ ରହେ, ସେତେବେଳେ ଉପଲବ୍ଧ ସମ୍ପଦର ସଠିକ ବଣ୍ଟନ ସମ୍ଭବ ହୁଏ। ପରିବାରର ଆୟ ସୀମିତ ସଦସ୍ୟଙ୍କ ମଧ୍ୟରେ ବଣ୍ଟିତ ହେବାରୁ ଜୀବନମାନର ଉନ୍ନତି ଘଟେ। ଏହା ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହୋଇଥାଏ। ଗୁଣାତ୍ମକ ଶିକ୍ଷା ପ୍ରଦାନ ସହଜ ହୁଏ। ଜନସଂଖ୍ୟା ନିୟନ୍ତ୍ରିତ ଥିଲେ ବିଦ୍ୟାଳୟ, ଶିକ୍ଷକ, ଶିକ୍ଷା ସାମଗ୍ରୀ ତଥା ଭିତ୍ତିଭୂମି ଉପରେ ଚାପ କମ ରହିଥାଏ। ଏହା ପ୍ରତ୍ୟେକ ଶିଶୁଙ୍କୁ ଉତ୍ତମ ଶିକ୍ଷା ସୁଯୋଗ ପ୍ରଦାନ କରିଥାଏ। ଶିକ୍ଷିତ ନାଗରିକ ଦେଶର ସ୍ଥାୟୀ ବିକାଶର ମୂଳ ଆଧାର ଅଟନ୍ତି। ସ୍ୱାସ୍ଥ୍ୟ ସେବାର ଉନ୍ନତି ସମ୍ଭବ ହୁଏ। ନିୟନ୍ତ୍ରିତ ଜନସଂଖ୍ୟା ଫଳରେ ହସ୍ପିଟାଲ, ଡାକ୍ତର, ଔଷଧ ତଥା ଚିକିତ୍ସା ସୁବିଧା ଉପରେ ଅତ୍ୟଧିକ ଚାପ ପଡ଼େ ନାହିଁ। ଏହା ମାତୃ ସ୍ୱାସ୍ଥ୍ୟ, ଶିଶୁ ସୁରକ୍ଷା ତଥା ସାଧାରଣ ଜନସ୍ୱାସ୍ଥ୍ୟର ଉନ୍ନତିରେ ସହାୟକ ହୁଏ। ରୋଜଗାର ସୃଷ୍ଟିରେ ସହାୟକ ପରିବେଶ ଗଠନ ହୁଏ। ଜନସଂଖ୍ୟା ବୃଦ୍ଧି ହାର ନିୟନ୍ତ୍ରିତ ରହିଲେ ଉପଲବ୍ଧ ଚାକିରି ସୁଯୋଗ ତୁଳନାରେ ଆବେଦନକାରୀଙ୍କ ସଂଖ୍ୟା ସନ୍ତୁଳିତ ରହେ। ଏହା ବେକାରୀ ସମସ୍ୟା କମାଇବାରେ ସହାୟକ ହୁଏ। ଆର୍ଥିକ ବିକାଶର ଲାଭ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରେ। ଲିଙ୍ଗ ସମାନତା ତଥା ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ମିଳେ। ପରିବାର ନିୟୋଜନ, ମହିଳା ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା ତଥା ଆର୍ଥିକ ସ୍ୱାବଲମ୍ବନ ଜନସଂଖ୍ୟା ପରିଚାଳନାର ଅଂଶବିଶେଷ। ଏହା ସମାଜରେ ସମାନ ଅଧିକାର ତଥା ସୁଯୋଗ ସୃଷ୍ଟି କରେ। ସାମାଜିକ ସ୍ଥିରତା ବୃଦ୍ଧି ପାଏ। ସୀମିତ ଜନସଂଖ୍ୟା ଫଳରେ ସମ୍ପଦ ବଣ୍ଟନ, ସେବା ପ୍ରଦାନ ତଥା ବିକାଶ କାର୍ଯ୍ୟକ୍ରମ ସଫଳତା ଅଧିକ ହୋଇଥାଏ। ଏହା ସମାଜରେ ସନ୍ତୋଷ, ଶାନ୍ତି ତଥା ସମୃଦ୍ଧି ବୃଦ୍ଧି କରେ। ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଜନସଂଖ୍ୟା ପରିଚାଳନା ଅପରିହାର୍ଯ୍ୟ। ଏହା ଦାରିଦ୍ର୍ୟ ହ୍ରାସ, ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟର ଉନ୍ନତି, ପରିବେଶ ସୁରକ୍ଷା, ସମ୍ପଦ ସଂରକ୍ଷଣ, ରୋଜଗାର ସୃଷ୍ଟି ତଥା ସାମାଜିକ ସ୍ଥିରତାରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥାଏ। ତେଣୁ ଏକ ସୁସ୍ଥ, ସନ୍ତୁଳିତ ତଥା ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ଜନସଂଖ୍ୟା ପରିଚାଳନାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ।
1: ତେବେ ସାର୍, ଜନସଂଖ୍ୟା ସମ୍ବନ୍ଧୀୟ ସଚେତନତା ସୃଷ୍ଟିରେ ସରକାର, ଶିକ୍ଷାନୁଷ୍ଠାନ ଏବଂ ଗଣମାଧ୍ୟମଙ୍କର ଯୋଉ ଭୂମିକା ରହୁଛି ସେ ବିଷୟରେ ଟିକେ ଜଣେଇବେ, କେମିତି କଣ ସେମାନଙ୍କର ଭୂମିକା ରହିବା ଉଚିତ?
0: ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ସମସ୍ୟା। ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଦାରିଦ୍ର୍ୟ, ବେକାରୀ, ପରିବେଶ ପ୍ରଦୂଷଣ, ଖାଦ୍ୟ ସଙ୍କଟ, ସ୍ୱାସ୍ଥ୍ୟ ସମସ୍ୟା ତଥା ପ୍ରାକୃତିକ ସମ୍ପଦର କ୍ଷୟ ଭଳି ବିଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଏହି ସମସ୍ୟାର ସମାଧାନ ପାଇଁ କେବଳ ଆଇନ ବା ନୀତି ପ୍ରଣୟନ ଯଥେଷ୍ଟ ନୁହେଁ, ବ୍ୟାପକ ଜନସଚେତନତା ମଧ୍ୟ ଅତ୍ୟାବଶ୍ୟକ। ଏହି କ୍ଷେତ୍ରରେ ସରକାର, ଶିକ୍ଷାନୁଷ୍ଠାନ ତଥା ଗଣମାଧ୍ୟମ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସରକାରଙ୍କର ଭୂମିକା ବିଷୟରେ ଆଲୋଚନା କଲେ ଦେଖାଯାଏ ଯେ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କିତ ବିଭିନ୍ନ ନୀତି, ଯୋଜନା ତଥା କାର୍ଯ୍ୟକ୍ରମ ପ୍ରଣୟନ କରିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ପରିବାର ନିୟୋଜନ କାର୍ଯ୍ୟକ୍ରମ, ମାତୃ ସୁରକ୍ଷା ଯୋଜନା, ଟିକାକରଣ ଅଭିଯାନ, ମହିଳା ଶିକ୍ଷା ପ୍ରୋତ୍ସାହନ ତଥା ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ମାଧ୍ୟମରେ ସରକାର ଲୋକମାନଙ୍କୁ ଜନସଂଖ୍ୟା ସନ୍ତୁଳନର ଗୁରୁତ୍ୱ ସମ୍ପର୍କରେ ଜଣାଇଥାନ୍ତି। ସରକାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ତଥା ସମୁଦାୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମାଧ୍ୟମରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ପାଖରେ ପରିବାର ନିୟୋଜନ ସମ୍ପର୍କିତ ସୂଚନା ପହଞ୍ଚାଇଥାନ୍ତି। ଏହା ଫଳରେ ଲୋକମାନେ ଛୋଟ ପରିବାରର ଲାଭ ସମ୍ପର୍କରେ ଅବଗତ ହୁଅନ୍ତି। ଶିକ୍ଷାନୁଷ୍ଠାନର ଭୂମିକା ମଧ୍ୟ

0: ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ଜ୍ଞାନ ପ୍ରଦାନର ପ୍ରମୁଖ କେନ୍ଦ୍ର। ଏଠାରେ ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ବୃଦ୍ଧିର କାରଣ, ପ୍ରଭାବ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ତଥା ସ୍ଥାୟୀ ବିକାଶ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇଥାଏ।
1: ଆଜ୍ଞା,
0: ମହିଳା ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଶିକ୍ଷାନୁଷ୍ଠାନର ବିଶେଷ ଭୂମିକା ରହିଛି। ଶିକ୍ଷିତ ମହିଳା ପରିବାର ନିୟୋଜନ, ସ୍ୱାସ୍ଥ୍ୟ ସୁରକ୍ଷା ତଥା ସୀମିତ ସନ୍ତାନ ନୀତି ପ୍ରତି ଅଧିକ ସଚେତନ ହୋଇଥାନ୍ତି। ଏହା ଜନସଂଖ୍ୟା ନିୟନ୍ତ୍ରଣରେ ସହାୟକ ହୁଏ। ଗଣମାଧ୍ୟମ ବା ସମ୍ବାଦ ମାଧ୍ୟମ ଜନସଚେତନତା ସୃଷ୍ଟିର ସବୁଠାରୁ ପ୍ରଭାବଶାଳୀ ଉପାୟ ଭାବେ ପରିଗଣିତ ହୁଏ। ଟେଲିଭିଜନ, ରେଡିଓ, ଖବରକାଗଜ, ପତ୍ରିକା, ଇଣ୍ଟରନେଟ୍ ତଥା ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଜନସଂଖ୍ୟା ସମ୍ପର୍କିତ ସନ୍ଦେଶ ଅତି ସହଜରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରେ। ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମର ଭୂମିକା ମଧ୍ୟ ବହୁତ ବୃଦ୍ଧି ପାଇଛି। ଫେସବୁକ୍, ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ ତଥା ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ସଚେତନତାମୂଳକ ଭିଡ଼ିଓ, ପୋଷ୍ଟର, ଲେଖା ତଥା ତଥ୍ୟଚିତ୍ର ପ୍ରସାର କରାଯାଇଥାଏ। ଏହା ଯୁବପିଢ଼ିଙ୍କୁ ଅଧିକ ପ୍ରଭାବିତ କରିଥାଏ। ସରକାର, ଶିକ୍ଷାନୁଷ୍ଠାନ ତଥା ଗଣମାଧ୍ୟମ ପରସ୍ପର ସହଯୋଗରେ କାର୍ଯ୍ୟ କଲେ ଜନସଚେତନତା ଅଧିକ ପ୍ରଭାବଶାଳୀ ହୁଏ। ସରକାର ନୀତି ପ୍ରସ୍ତୁତ କରେ, ଶିକ୍ଷାନୁଷ୍ଠାନ ଜ୍ଞାନ ପ୍ରଦାନ କରେ, ଗଣମାଧ୍ୟମ ସେହି ସନ୍ଦେଶକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇ ଥାଏ। ଏହି ସମନ୍ୱିତ ପ୍ରୟାସ ଜନସଂଖ୍ୟା ସନ୍ତୁଳନ ପାଇଁ ଅତ୍ୟନ୍ତ ଆବଶ୍ୟକ।
1: ଆଜ୍ଞା, ତେବେ ସାର୍ ଆପଣ ତ ସବୁକିଛି କହିସାରିଲେଣି,
0: ଆଜ୍ଞା
1: ତେବେ
0: ଆଜ୍ଞା
1: ଶେଷରେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଆପଣ
0: ଆଜ୍ଞା
1: ଜନସାଧାରଣ ତଥା ଆମର ଶ୍ରୋତାବନ୍ଧୁ ମାନଙ୍କୁ କେଉଁ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ଜନସାଧାରଣଙ୍କୁ ଏହି ସନ୍ଦେଶ ଦେବାକୁ ଚାହିଁବି ଯେ ଜନସଂଖ୍ୟା କେବଳ ସଂଖ୍ୟାର ବିଷୟ ନୁହେଁ, ଏହା ଜୀବନର ଗୁଣମାନ ସହ ସିଧାସଳଖ ଭାବରେ ଜଡିତ। ଯଦି ପରିବାରର ସଦସ୍ୟ ସଂଖ୍ୟା ସୀମିତ ରହେ, ତେବେ ପ୍ରତ୍ୟେକ ସଦସ୍ୟ ଉତ୍ତମ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ପୌଷ୍ଟିକ ଖାଦ୍ୟ ତଥା ସୁନ୍ଦର ଜୀବନ ଯାପନର ସୁଯୋଗ ପାଇପାରିବେ। ତେଣୁ ଛୋଟ ପରିବାର ନୀତିକୁ ଗ୍ରହଣ କରିବା ସମୟର ଆବଶ୍ୟକତା। ଜନସଂଖ୍ୟା ସନ୍ତୁଳନ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ସଚେତନ ନିଷ୍ପତ୍ତି, ଦାୟିତ୍ୱପୂର୍ଣ୍ଣ ଜୀବନଧାରା ତଥା ସାମାଜିକ ସହଯୋଗ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ପରିଶେଷରେ ମୁଁ ଜନସାଧାରଣ ତଥା ଯୁବପିଢ଼ିଙ୍କୁ ଏହି ସନ୍ଦେଶ ଦେବାକୁ ଚାହିଁବି ଯେ ସନ୍ତୁଳିତ ଜନସଂଖ୍ୟା ହିଁ ସମୃଦ୍ଧ ସମାଜର ଆଧାର। ଆସନ୍ତୁ ସମସ୍ତେ ମିଳିମିଶି ସଚେତନତା, ଶିକ୍ଷା, ଦାୟିତ୍ୱବୋଧ ତଥା ପରିବାର ନିୟୋଜନକୁ ଗୁରୁତ୍ୱ ଦେଇ ଏକ ସୁସ୍ଥ, ସମୃଦ୍ଧ ତଥା ସ୍ଥାୟୀ ଭବିଷ୍ୟତ ଗଠନରେ ନିଜ ଅବଦାନ ରଖିବା।
1: ଆଜ୍ଞା, ବହୁତ ସୁନ୍ଦର ସାର୍। ତେବେ ସାର୍ ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ
0: ଆଜ୍ଞା
1: ଏବଂ ବହୁତ ସୁନ୍ଦର ଭାବରେ ଆଜିର ଆମର ଯୋଉ ବିଷୟବସ୍ତୁଟି ରହିଛି
0: ଆଜ୍ଞା
1: ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ
0: ଆଜ୍ଞା
1: ଜନସଂଖ୍ୟା ବିସ୍ଫୋରଣ ଆଧୁନିକ ବିଶ୍ୱର ଆହ୍ୱାନ ଏହି
0: ଆଜ୍ଞା
1: ସମ୍ପର୍କରେ
0: ଆଜ୍ଞା
1: ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ,
0: ଆଜ୍ଞା
1: ସେଥିପାଇଁ ଆମେ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
0: ଆଜ୍ଞା
1: ଧନ୍ୟବାଦ ସାର୍।
0: ଧନ୍ୟବାଦ ମ୍ୟାଡମ୍।
2: ଶ୍ରୋତା ବନ୍ଧୁ ଆଲୋଚନା କରୁଥିଲେ ଜନସଂଖ୍ୟା ବିସ୍ଫୋରଣ ସମ୍ପର୍କରେ। ତେବେ ଶେଷରେ ମୁଁ ଏତିକି କହିବାକୁ ଚାହିଁବି, ଜନସଂଖ୍ୟା ବିସ୍ଫୋରଣ ଆଧୁନିକ ବିଶ୍ୱର ଗୋଟିଏ ଗମ୍ଭୀର ଚ୍ୟାଲେଞ୍ଜ। ଏହାର ସଠିକ୍ ପରିଚାଳନା ବିନା ସ୍ଥାୟୀ ବିକାଶ, ସାମାଜିକ ସମୃଦ୍ଧି ତଥା ପରିବେଶ ସୁରକ୍ଷାର ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ। ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରିବା ତଥା ଗୋଟିଏ ସନ୍ତୁଳିତ, ସୁସ୍ଥ, ସମୃଦ୍ଧ ଭବିଷ୍ୟତ ଗଠନରେ ନିଜର ଅବଦାନ ରଖିବା। ଶ୍ରୋତା ବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ବିକାଶ ଧାରା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ, ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯେ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିକାଶଧାରା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଜନସଂଖ୍ୟା ବିସ୍ଫୋରଣ ଆଧୁନିକ ବିଶ୍ୱର ଚ୍ୟାଲେଞ୍ଜ, ଏ ନେଇ ଆଲୋଚନା କରିଥିଲେ ସାରଦା ପ୍ରସାଦ ମହାପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନରେ ରହିଥିଲେ ମଧୁସ୍ମିତା ବିଶ୍ୱାଳ। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:00। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଏବଂ 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ଲୀଳାମୟ ଠାକୁର ନୀଳାଦ୍ରି କେଶରୀ ସାମ୍ୟ ମୈତ୍ରୀ ଓ ସଂହତିର ପରିପୂର୍ଣ୍ଣ ଅବତାର। ତେଣୁ ସମଦୃଷ୍ଟି ସମ୍ପନ୍ନ ଶ୍ରୀଜଗନ୍ନାଥ ଗଭୀର ଧର୍ମଭାବର ଏବଂ ଦୃଢ଼ ଆତ୍ମବିଶ୍ୱାସର ଆତ୍ମରୂପେ ଅଧିଷ୍ଠିତ। ମୈତ୍ରୀ ଦେବତା ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟକ୍ଷଦର୍ଶର ପ୍ରଭାବରେ ତାଙ୍କର ଭକ୍ତ ସକଳ ମଧ୍ୟ ଉଦାର ଓ ମହାନୁଭବ। ସେମାନଙ୍କର ହୃଦୟ ଯେପରି ଉନ୍ନତ ଚିନ୍ତାଧାରା ସମ୍ପନ୍ନ ସେହିପରି ବିସ୍ତୃତ। ସେଇଥିପାଇଁ ସେମାନେ ସୃଷ୍ଟି କରିପାରିଛନ୍ତି ପଥର ଗାତ୍ରରେ ଭାସ୍କର୍ଯ୍ୟ ମହାକାବ୍ୟ।

ସେହି ମହାନୁଭବତାର ପ୍ରଭାବରେ ଠାକୁରଙ୍କର ସେବା ନୀତିରେ ମଧ୍ୟ ସଂହତିର ଆଦର୍ଶ ପ୍ରତିଫଳିତ। ମୈତ୍ରୀର ଦେବତା ଜ୍ଞାନ ଆଉ ଭକ୍ତିର ରୂପ ଆଉ ଅରୂପର ଯେପରି ମଧୁର ସମନ୍ୱୟ, ତାଙ୍କର ସେବା ନୀତିରେ ନିୟୋଜିତ ସେବକମାନେ ମଧ୍ୟ ସଂହତିର ଆଦର୍ଶରେ ସମନ୍ୱିତ। ଏହାର ଶ୍ରେଷ୍ଠ ନିଦର୍ଶନ ଦୈତାପତି ଓ ପତି ମହାପାତ୍ର ସେବକଙ୍କର ସେବା ନିଯୋଗ। ପତି ମହାପାତ୍ର ସେବକ ଦୈତାଙ୍କର ସହଯୋଗୀ ତଥା ଅଂଶୀଦାର ନିଯୋଗ। ସେମାନେ ସବୁ ପର୍ବ, ରଥଯାତ୍ରା, ଅଣସର, ମହାଅଣସର ବା ନବକଳେବର ସମୟରେ ଦୈତାମାନଙ୍କ ସହିତ ପରିପୂରକ ଭାବେ କାର୍ଯ୍ୟ କରନ୍ତି। ତେବେ ପୁଙ୍ଖାନୁପୁଙ୍ଖ ଭାବରେ ଏହି ପତି ମହାପାତ୍ର ସେବା ସମ୍ପର୍କରେ ଆଲୋଚନା କରିବା

0: ହେଉଛି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶ୍ରୀ ଶୁକଦେବ ମହାନ୍ତି।
1: ପୌରାଣିକ କାଳରୁ ଜଗନ୍ନାଥଙ୍କର ଉପାସନା ସହ ଜଡ଼ିତ ପତି ମହାପାତ୍ର, କାହିଁକି ନା ପତି ମହାପାତ୍ରଙ୍କର ଗୋଟେ ବିଶେଷ ଭୂମିକା ରହିଛି ଜଗନ୍ନାଥଙ୍କର ସେବା ପଦ୍ଧତିରେ ଏବଂ ଜଗନ୍ନାଥଙ୍କ ଅର୍ଚ୍ଚନା ବିଧି ବ୍ୟବସ୍ଥାରେ। କର୍ମାଙ୍ଗୀରେ କର୍ମାଙ୍ଗୀ କହିଲେ ଏଇ ମାଦଳା ପାଞ୍ଜିର ଗୋଟେ ଅଂଶ, ଯେଉଁଥିରେ କି ଆମର ସେବକମାନଙ୍କର କାର୍ଯ୍ୟ ସମ୍ପର୍କରେ କିଛି ବିବରଣୀ ଲିପିବଦ୍ଧ କରାହେଇଛି। ସେ କର୍ମାଙ୍ଗୀରେ ଗୋଟେ କଥା କୁହାଯାଉଛି ପତି ମହାପାତ୍ରଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାପତି ବଂଶ ଶ୍ରୀମନ୍ଦିରର ଅନେକ ନୀତିରେ ସେ ବ୍ରହ୍ମା ଆସନ ଅଳଙ୍କୃତ କରିଥାନ୍ତି ଏବଂ ସିଏ ମଧ୍ୟ ହେଉଛନ୍ତି ଏକାଏକ ସେବକ ଆଉ ମହାନାୟକ। ଶ୍ରୀମନ୍ଦିରରେ କିଛି ଅଛନ୍ତି ନାୟକ, କିଛି ଅଛନ୍ତି ବରନାୟକ ବା ଶ୍ରେଷ୍ଠ ନାୟକ, ଆଉ କେତେକ ଅଛନ୍ତି ମହାନାୟକ। ଏ ଶ୍ରୀମନ୍ଦିରରେ ଇଏ ହେଉଛନ୍ତି ଏକାଏକ ସେବକ। ଦଇତା ଓ ମହାଜନ ଉଭୟ ନିଯୋଗ ସହ ସେ ଜଡ଼ିତ, ଏଇଟା ହେଉଛି ତାଙ୍କର ବିଶେଷତ୍ଵ। ତେଣୁ ପତି ମହାପାତ୍ରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଶ୍ରୀ ଜଗନ୍ନାଥଙ୍କର ସେବା ବ୍ୟବସ୍ଥା।

0: ଶ୍ରୀମନ୍ଦିର ସତ୍ୱଲିପିରେ ପତି ମହାପାତ୍ରଙ୍କର ସେବାର ବିସ୍ତୃତ ବିବରଣୀ ବର୍ଣ୍ଣିତ ଅଛି। ଏହି ସେବାକାରୀମାନେ ଦୈନିକ ନୃସିଂହ ସେବା କରନ୍ତି। ବଡ଼ ସିଂହାର ପହୁଡ଼ ସମୟରେ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି। ବର୍ଷ ତମାମ ସବୁ ପର୍ବପର୍ବାଣି ବନ୍ଦାପନା ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ଆଦି କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅ ଫେରିବା ବେଳେ ରଥକୁ ବିଜେ, ରଥରୁ ଗୁଣ୍ଡିଚାଘର ବିଜେ, ଗୁଣ୍ଡିଚାଘରୁ ରଥକୁ ଓ ରଥରୁ ନୀଳାଦ୍ରି ବିଜେ ସମୟରେ ଏମାନେ ତିନି ବାଡ଼ରେ ବନ୍ଦାପନା, କର୍ପୂର ଆଳତୀ, କର୍ପୂର ଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି। ପ୍ରତ୍ୟେକ ଜନ୍ମତିଥି ସହସ୍ର କୁମ୍ଭାଭିଷେକ ଆଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି। ଦୈତାଙ୍କ ସହିତ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି।
1: ଇଏ ପ୍ରତିନିଧିତ୍ୱ କରନ୍ତି ବିଦ୍ୟାପତିଙ୍କୁ। ମହାପ୍ରଭୁଙ୍କର ଏମିତି ଦୈନିକ ନୀତି ସାଙ୍ଗରେ ତାଙ୍କ ସମ୍ପର୍କ ତ ରହିଛି, କାରଣ ଦୈନିକ ନୃସିଂହଙ୍କର ସେବା କରିବା, ଜଗନ୍ନାଥଙ୍କ ବାଡ଼ରେ ପହୁଡ଼ ଆଳତୀ କରିବା, ସବୁ ପର୍ବପର୍ବାଣୀରେ ବନ୍ଦାପନା କରିବା, ଚନ୍ଦନ ସର୍ବାଙ୍ଗ ଏବଂ ମଙ୍ଗଳାରୋପଣରେ ମଝିବାଡ଼ରେ ସେବା କରିବା, ଠାକୁର ଯେତେବେଳେ ସ୍ନାନବେଦୀରୁ ଫେରିବା ବେଳେ, ରଥକୁ ଯିବାବେଳେ ଏବଂ ରଥରୁ ଗୁଣ୍ଡିଚା ମନ୍ଦିର ବିଜେ କଲାବେଳେ ପୁଣି ତାର ଓଲଟ କ୍ରମରେ ଯେତେ ବନ୍ଦାପନା, ଇଏ ସବୁ ମଧ୍ୟ କରନ୍ତି ସେଇ ପତି ମହାପାତ୍ର। ତାଙ୍କର ବିଶେଷତ୍ୱ ହେଉଛି ଅଣସର ଘରେ ଯେ ଦଇତା ଏବଂ ମହାଜନ ଉଭୟ ନିଯୋଗ ସହିତ ଜଡ଼ିତ ହେଉଛନ୍ତି ପତି ମହାପାତ୍ର, ତେଣୁ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ନବକଳେବର ସମୟରେ। ଆଉ ଅନ୍ୟାନ୍ୟ ବହୁତ ସେବା ତ ତାଙ୍କର ରହିଛି, ଯେମିତି ଜନ୍ମବିଧି ହୋମ ସହସ୍ର କୁମ୍ଭରେ ସେ ବ୍ରହ୍ମା ହୁଅନ୍ତି, ଆଉ ଅଣସର ଘରେ ସବୁ ଭୋଗ ସଂସ୍କାର ଆଦି ଦଇତାମାନଙ୍କ ସହିତ ମଧ୍ୟ ସେ କରନ୍ତି, ଖଡ଼ିପ୍ରସାଦ ରାଜପ୍ରସାଦ ମଧ୍ୟ ବିଜେ କରନ୍ତି।

0: ନବକଳେବର ସମୟରେ ତିନି ବାଡ଼ର ଆଜ୍ଞାମାଳ ବାହାର କରି ତିନି ବାଡ଼ରେ ଦଇତାଙ୍କୁ ନେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି। ବନ ଜାଗରେ ବିଦ୍ୟାପତି ବରଣ ହୁଅନ୍ତି। ଜାଗ ପରେ ସୁନା କୁରାଡ଼ି ଦ୍ୱାରା ପତି ମହାପାତ୍ର ପ୍ରଥମେ ନିର୍ଦ୍ଦିଷ୍ଟ ଗଛକୁ ସ୍ପର୍ଶ କଲା ପରେ ଅନ୍ୟମାନେ ଦାରୁ କାଟିଥାନ୍ତି। ଦାରୁ ଆଣି ଭୋଗ କରିବା, ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା, ମହାଜନ ହିସାବରେ ବିଛା ମାସରେ ଦକ୍ଷିଣ ଘର ସେବା ଓ ମହାଜନ ସେବା ଆଦି ଗୁରୁତ୍ୱପୂର୍ଣ୍ଣ ସେବା ସେମାନଙ୍କର ଗୁରୁ ଦାୟିତ୍ୱର ଅଂଶବିଶେଷ। ବିଦ୍ୟାପତିଙ୍କର ଏହି ବଂଶଧର ସେବକମାନଙ୍କର ଦଇତା ସେବକମାନଙ୍କ ସହିତ ସହଯୋଗୀ ତଥା ଅଂଶୀଦାର ନିଯୋଗ ଭାବରେ ପ୍ରିୟତମ ପ୍ରଭୁଙ୍କର ସେବାର୍ଚ୍ଚନା ମଧ୍ୟରେ ପ୍ରକାଶିତ ମୈତ୍ରୀ ଭାବ ଶ୍ରୀ ପୁରୁଷୋତ୍ତମ ସଂସ୍କୃତିର ମୂଳ ସୂତ୍ର।
1: ଅଣସର ପିଣ୍ଡିରେ ଭିତରସଙ୍କ ଠାରୁ ଶାଢ଼ୀ ପାଇ ଦାରୁ ଅନ୍ୱେଷଣରେ ସେ ବାହାରନ୍ତି। ଯେ ସେଠି ଗୋଟେ ବନଜାଗ ହୁଏ ଏବଂ ଯେଉଁ ବନଜାଗ ଯାତ୍ରା ଯେତେବେଳେ ଆରମ୍ଭ ହୋଇଯାଏ ବିଦ୍ୟାପତି ଭାବେ ତାଙ୍କୁ ବରଣ କରାଯାଇଥାଏ। ଏବଂ ସେଠି ଯେମିତି ଯେଉଁ ଯଜ୍ଞ ନାରାୟଣ ଯଜ୍ଞ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ମୂଳ, ତେଣୁ ଭଗବାନଙ୍କୁ କୁହାଯାଏ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ, ତେଣୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଯଜ୍ଞ ରୂପ। ବନଜାଗ ଯେତେବେଳେ ହୁଏ ବିଦ୍ୟାପତି ଭାବେ ଯେତେବେଳେ ପତି ମହାପାତ୍ରଙ୍କୁ ବରଣ କରାଯାଏ ଯଜ୍ଞ ସରି

ଗଲା ବନଯାକ ସରିଗଲା ସେ ଯଜ୍ଞ ପରେ ପ୍ରଥମେ ସୁନା କୁରାଢ଼ୀରେ ଦାରୁବୃକ୍ଷକୁ ସ୍ପର୍ଶ କରିବେ ଏବଂ ତାପରେ ଆମର ବିଶ୍ୱାବସୁଙ୍କର ବଂଶଧର ଯିଏ ଥିବେ ତାଙ୍କ ପ୍ରତିନିଧିତ୍ୱ ଯିଏ କରିବେ ସିଏ ରୂପା କୁରାଢ଼ୀ ଲଗେଇବେ ଏବଂ ସଭା ଶେଷରେ ଆମର ବିଶ୍ୱକର୍ମାମାନେ ପ୍ରକୃତ ଯେଉଁ ଲୁହା କୁରାଢ଼ୀରେ ତାଙ୍କୁ ଛେଦନ କରିବେ କିନ୍ତୁ ତା ପୂର୍ବରୁ ଦାରୁଙ୍କୁ ଭୋଗ କିଏ କରିବେ ପତି ମହାପାତ୍ର କରିବେ ଏବଂ ଦକ୍ଷିଣ ଘରୁ ନୃସିଂହଙ୍କୁ ଦାରୁ ଘରେ ବିଜେ କରାଇ ସେ ରହିବା ଦିନ ଯାକେ ତାଙ୍କର ପୂଜା ମଧ୍ୟ ସିଏ କରିବେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପତି ମହାପାତ୍ରଙ୍କର ହେଲା ଯେ ମହାପ୍ରଭୁ ଜଗନ୍ନାଥଙ୍କର ଗୋଟେ ନବକଳେବର ବିଧାନ ରହିଛି ଯେମିତି ବାସାଂସି ଜିର୍ଣ୍ଣାନି ଯଥା ବିହାୟ ନବାନୀ ଗୃହାତି ନରୋ ପୁରାଣୀ ତଥା ଶରୀରାଣୀ ବିହାୟ ଜିର୍ଣ୍ଣା ନ୍ୟନାନି ସଂଜାତି ନବାନୀ ଦେହି ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଯେତେବେଳେ ଘଟ ପରିବର୍ତ୍ତନ ହୁଏ ଶ୍ରୀମନ୍ଦିର ଶୋଧ ହୋଇଯାଏ ସମ୍ପୂର୍ଣ୍ଣ ଅନ୍ଧକାରରେ ସହର ଛାଇ ହୋଇକି ରହେ ଏବଂ ନିଶାର୍ଦ୍ଧ ସମୟରେ ସେ ଘଟ ପରିବର୍ତ୍ତନ କରାଯାଏ ତାମାନେ ଏଇ ଯେଉଁ ପୁରୁଣା ବିଗ୍ରହ ତାଙ୍କୁ ସମାଧିସ୍ଥ କରାଯିବ କୋଇଲି ବୈକୁଣ୍ଠରେ ତାଙ୍କ ଭିତରୁ ଯେଉଁ ବ୍ରହ୍ମ ସେ ଆସିବେ ନୂତନ ବିଗ୍ରହ ଭିତରେ ସଂସ୍ଥାପିତ ହେବେ ତେଣୁ ଏ ଘଟ ପରିବର୍ତ୍ତନ ଆଉ ବିସର୍ଜନ ସେବା ଏ ଉଭୟ ସେବା ହେଉଛି ପତି ମହାପାତ୍ରଙ୍କର।

ଜଗନ୍ନାଥ ତ ପ୍ରତିଷ୍ଠା ଭିତରେ ହେଉଛି ନୃସିଂହ, ତେଣୁ ନୃସିଂହଙ୍କର ଯେଉଁ ସେବା ସିଏ କରିବେ ଏବଂ ଜଗନ୍ନାଥଙ୍କ ବାଡ଼ରେ ଯେଉଁ ପହୁଡ଼ ଏବଂ ଆଳତି ସେବା ତାକୁ ମଧ୍ୟ ସିଏ କରିବେ। ଇଏ ତ ବାର ମାସରେ ତେର ଯାତ୍ରା ଜଗନ୍ନାଥଙ୍କର, ତେଣୁ ବିବିଧ ଯେଉଁ ପର୍ବପର୍ବାଣୀରେ ଯେଉଁ ବନ୍ଦାପନା ଏବଂ ମହାପ୍ରଭୁଙ୍କର ଯେଉଁ ଚନ୍ଦନ ଲାଗି ହେବେ, ଯେଉଁ ସର୍ବାଙ୍ଗ ହେବେ ଏବଂ ଯେଉଁ ମଙ୍ଗଳାରୋପଣ କରାଯାଏ, ସେତେବେଳେ ମଧ୍ୟ ମହାପ୍ରଭୁଙ୍କର ଯେଉଁ ସେବା ଏବଂ ଠାକୁରଙ୍କର ପୁଣି ବିଶେଷ କରି ସ୍ନାନ ଯାତ୍ରା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରାରେ ଯେତେବେଳେ ମହାପ୍ରଭୁ ବିଜେ ହେବେ, ମହାପ୍ରଭୁ ଯେତେବେଳେ ଫେରିବେ ଏବଂ ରଥ ଉପରେ ବା ମନ୍ଦିର ଭିତରେ ତାଙ୍କୁ ଯେଉଁ କର୍ପୂର ଆଳତି, କର୍ପୂର ଲାଗି ତାଙ୍କର ଯେଉଁ ଘଷା ଆଉ ବିଡ଼ିଆ ଲାଗି ଏବଂ ବିବିଧ ଜନ୍ମବିଧିରେ ହୋମ ଇତ୍ୟାଦି ଏ ସମସ୍ତ କ୍ରିୟାକର୍ମ ଏବଂ ଜଣେ ଶ୍ରୋତ୍ରିୟ ବ୍ରାହ୍ମଣ ଭାବରେ ମହାପ୍ରଭୁଙ୍କର ସକଳ ନୀତି ସମ୍ପାଦନ ମଧ୍ୟ କରିଥାନ୍ତି ପତି ମହାପାତ୍ର। ଇଏ ହେଉଛନ୍ତି ମହାନାୟକ ସେବାର ଅନ୍ତର୍ଗତ ପତି ମହାପାତ୍ର ମହୋଦୟ ଏବଂ ସିଏ ହେଉଛନ୍ତି ଶାଢ଼ୀ ବନ୍ଧା ସେବକ। ରାଜା ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଏବଂ ଭିତରଚ ମଧ୍ୟ ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଯେତେବେଳେ ବଣ ଜାଗାରେ ସେ ବାହାରିଥାନ୍ତି।

ଶ୍ରୀଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ହୋଇଥାଏ। ଏହାର ପଶ୍ଚାତପଟରେ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି। ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଦୁଃଖରେ ବ୍ୟାକୁଳିତ ହେଉଥିଲେ। ସେ ବାତ୍ସଲ୍ୟରସରେ ଭାବାୟିତ ହୋଇ ବାଳଗୋପାଳ ରୂପ ଧାରଣ କଲେ। ସେହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ବାଳଗୋପାଳ ରୂପ ଦର୍ଶନ କରି ଏହାର ରହସ୍ୟ ପଚାରନ୍ତେ ଶ୍ରୀକୃଷ୍ଣ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରି ତାଙ୍କୁ ଗୋପକୁ ପ୍ରେରଣ କଲେ। ନାରଦଙ୍କ ମନରେ ଗର୍ବ ଆସିଲା ଯେ ଶ୍ରୀକୃଷ୍ଣ ତାଙ୍କ ବିନା ସହାୟତାରେ ଏହି କାର୍ଯ୍ୟ କରିପାରିବେ ନାହିଁ। ମାୟାଧରଙ୍କୁ ତାଙ୍କର ମନର ଭାବ ଅବିଦିତ ନଥିଲା, ତେଣୁ ସେ ମାୟା ରଚନା କଲେ। ନାରଦ ଗୋପରେ ପହଞ୍ଚି ଦେଖିଲେ ଯଶୋଦା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ କୋଳରେ ବସାଇ ନାନା ସୁମିଷ୍ଟ ଦ୍ରବ୍ୟମାନ ଖୁଆଇ ଦେଉଛନ୍ତି। ଦୁଇ ଭାଇ ତାହା ଆନନ୍ଦରେ ଗ୍ରହଣ କରୁଛନ୍ତି। ଏହାର ସ୍ମାରକୀ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ହୋଇଥାଏ। ଧନୁମାସ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ସୁମିଷ୍ଟ ଦ୍ରବ୍ୟମାନ ଯଥା ବଡ଼ ଝିଲ୍ଲି, ଦରଶୁଆ, ବଡ଼ି, ଏଣ୍ଡୁରି, ଦରଶୁଆ ଝିଲ୍ଲି, ବଡ଼ବଡ଼ା, କାକେରି, ସାନ

0: ଖମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୁଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ଦିବ୍ୟ ଭଗବାନ ସମର୍ପିତ ହୋଇଥାଏ। ମା ଯଶୋଦାଙ୍କ ଏ ସେବାବିଧି କେଉଁ ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି, ଯାହାକି ମାଙ୍କର ପୁଅ ପ୍ରତି ବାତ୍ସଲ୍ୟ ସ୍ନେହମମତା ତଥା ନୈସର୍ଗିକ ପ୍ରେମର ଏକ ଚରମ ନିଦର୍ଶନ।
1: ସେ ପାଖ

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ପତି ମହାପାତ୍ର ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁକଦେବ ମହାନ୍ତି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:45। ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା ଓରାମ ଗୀତ, ପରିବେଷଣ କରିଛନ୍ତି ସୁଷମା ଖାଲକୋ ଏବଂ ସାଥୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ ଓରାମ ଗୀତ, ପରିବେଷଣ କରିଥିଲେ ସୁଷମା କାଲକୋ ଏବଂ ସାଥୀ, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 9। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତୀରୁ।

ଶ୍ରୋତାବୃନ୍ଦ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10। ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପ୍ରଥମ ଗୀତଟି ଶୁଣିବା ଲଗାନ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖବିନ୍ଦର ସିଂ, ଶଙ୍କର ମହାଦେବନ, ସାନ କିଶୋରୀ ଗୱାରିକର। ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତ ସଂଯୋଜନା କରିଛନ୍ତି ଏ ଆର୍ ରେହମାନ।

ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟି ଶୁଣୁଥିଲେ ଲଗାନ କଥାଚିତ୍ରରୁ। ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଦିଲ୍ ମାଙ୍ଗେ ମୋର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଶାନ୍ ଏବଂ ଜୟେଶ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ହିମେଶ ରେଶମିଆ।

ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା କୁରୁକ୍ଷେତ୍ର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତ ସଂଯୋଜନା କରିଛନ୍ତି ହିମେଶ ରେଶମିଆ।

ଶ୍ରୋତାବନ୍ଧୁ, ସୋନୁ ନିଗମ ଏବଂ ଅଲଗା ୟାଗ୍ନିଙ୍କ କଣ୍ଠରୁ ଶୁଣୁଥିଲେ ଏହି ସୁନ୍ଦର ଗୀତଟି। କଥାଚିତ୍ର ରହିଥିଲା ରେଫ୍ୟୁଜି। ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଦିଲ୍ କା ରିସ୍ତା କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ନାଦିମ ଶ୍ରବଣ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ବବି କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଶୈଳେନ୍ଦ୍ର ସିଂ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଦିଲ୍ ସେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ସଂଯୋଜନା କରିଛନ୍ତି ଏ ଆର୍ ରେହମାନ।

ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 11। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50%

ପ୍ରତିଶତ ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି ସାତଜଣିଆ କମିଟି ଗଠିତ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଅକ୍ଲାଣ୍ଡରେ ପହଞ୍ଚିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ଗତ ଦୁଇ ବର୍ଷରେ ବାଣିଜ୍ୟ, ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଗତ 40 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ। ଶ୍ରୀ ମୋଦି ଏହି ଗସ୍ତ କାଳରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରିଛି। ଏହି ଯାତ୍ରାକାଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ନୂଆ ଶିଖର ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ପ୍ରାରମ୍ଭରେ ଉଭୟ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ 2022 ବୁଝାମଣା କ୍ଷେତ୍ରରେ 55% ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ସ୍ୱାଗତ କରାଯାଇଥିଲା। ଏହାକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ଉପରେ ମତ ବିନିମୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛନ୍ତି। ଭାରତକୁ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଆମଦାନୀ ନେଇ ଏହି ଗସ୍ତକାଳରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଲାଗି ଉଭୟ ଦେଶ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ସଂଯୁକ୍ତ ଘୋଷଣାନାମା ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମେଲବର୍ଣ୍ଣର ମାର୍ବଲ୍ ଷ୍ଟାଡିୟମରେ ଆୟୋଜିତ ମେଲବର୍ଣ୍ଣ ମିଟ୍ସ ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀରେ 25,000 ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ 10 ଲକ୍ଷ ଭାରତୀୟ ଅଧିବାସୀ ଏବଂ ଅଷ୍ଟ୍ରେଲିଆର ଜନସାଧାରଣ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି କହିଥିଲେ। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 85% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜମ୍ମୁ କାଶ୍ମୀରରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ ତଥ୍ୟ ଆଧାରରେ 100% ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ, ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନିୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାରାଷ୍ଟ୍ର ମୁଖ୍ୟ

0: ମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ସାତଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା ଛଅ ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48-72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9000 ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ 800 ଅଧିକ ପରିବାରକୁ 6,800 ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନ 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ କୁହାଯାଇଛି ଗତକାଲି ଜୋର୍ଡାନରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10 କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଇରାନ କହିଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତାଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2 କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7 କମିଟି ଗଠିତ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Prime Minister Narendra Modi to arrive shortly in Auckland on 2-day visit to hold talks with his New Zealand counterpart. Centre amends drugs rules to regulate high alcohol containing drug formulations.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: 370,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇକେୱାଇସି, 353,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
1: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ଓ ମଇ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି, ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜସ୍ୱ ଉପଖଣ୍ଡ ଆୟୁକ୍ତ, ଆର୍ଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
3: ଅର୍ଲି 2027 ଆମର ପଞ୍ଚାୟତ ଓ ପୌରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିସ୍ ହେଲା ପରେ ତାହାକୁ ଆମେ ଯେଉଁ ସ୍ପ୍ଲିଟ୍ କରିବୁ, ଭାଗ କରିବୁ, ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍, ଅପଡେଟେଡ୍, ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟ୍ରାଲ୍ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେଇ ବୁଥ୍ରେ ଯେମିତି ଭୋଟ୍ ଦେବେ।
1: ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ୱାସନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ନିର୍ବାଚନ ସମ୍ପର୍କିତ ଏକ ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଓ ରୋଜଗାର ଭିତ୍ତିକ ଶିକ୍ଷାଦାନ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ପାଲ୍ଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ ସମାରୋହରେ ଆଭାସୀ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି, କୌଣସି ଅଞ୍ଚଳର ପ୍ରଗତି ତା'ର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ

0: ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପାଲଲହଡ଼ା ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନରେ ବିଶେଷ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଶିକ୍ଷା ସହଜରେ ପହଞ୍ଚିପାରିଲେ ଏହା ସାର୍ଥକତା ଲାଭ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ 198ତମ ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଏବଂ ଭେଟେରାନ୍ମାନଙ୍କ ପେନ୍ସନ୍ ଜନିତ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶେଷକରି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସରଳ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପୋଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମାର ମଧ୍ୟରାତ୍ର ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ପକ୍ଷ କାଳ ମହାପ୍ରଭୁଙ୍କର ଦିବ୍ୟ ଅଣସର ଲୀଳା ଅନୁଷ୍ଠିତ ହୁଅନ୍ତି, ଯାହା ମଧ୍ୟ କେବଳ ଦୈତା ପତି ମହାପାତ୍ର ଏବଂ ସର୍ବୋପରି ଦତ୍ତ ମହାପାତ୍ର ସେବକମାନେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ସେବାକୁ ସମର୍ପଣ କରନ୍ତି। ଦଶମୀ ଦିନ ସାମନ୍ତଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଯିବ, ଉଶ୍ୱାସ ହେଇଯିବେ ମଣିମା ମହାପ୍ରଭୁ ଏବଂ ତାପରେ ଚକା ବିଜେ ହେବେ। ତିନି ଗୋଟି ଚକା ବୈଠି ଉପରେ କାଳିଆ ସାମନ୍ତେ ବଡ ଠାକୁର ସୁଭଦ୍ରାଙ୍କ ସହିତ ଚକା ପାରି ବସିବେ ଏବଂ ସେ ଦିବ୍ୟ ଦୃଶ୍ୟର ଦର୍ଶନ ହେବ। ତାହା ହେଉଛି ଚକା ବିଜେ ପର୍ବ।
1: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 6 ଦିନର ଅପେକ୍ଷା। ରଥ ଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟିଚିତା କାର୍ଯ୍ୟ ଜାରି ରହିଛି, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତୀୟ ମତ୍ସ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78 ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,48,63,932 ଟଙ୍କାର ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ 4-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ 5-ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ

ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758 ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆଶାଲତା ଷଡ଼ଙ୍ଗୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ପ୍ରଣତି ବସନ୍ତରାୟଙ୍କ କଣ୍ଠରେ ଶୁଣିଲେ ଗୀତଟି ଚିତ୍ତରଞ୍ଜନ ନାୟକଙ୍କ ରଚନାରୁ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ରାଜେନ୍ଦ୍ର ବେହେରାଙ୍କ କଣ୍ଠରେ ଏହି ଗୀତଟି, ସୁଦର୍ଶନ ପଟ୍ଟନାୟକଙ୍କ ରଚନା।

ରାଜେନ୍ଦ୍ର ବେହେରାଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ସୁଦର୍ଶନ ପଟ୍ଟନାୟକଙ୍କ ରଚନା। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 450ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କ୍ରୁଦ୍ଧ ଶିବଙ୍କୁ ପ୍ରସନ୍ନ କରାଇ ଭୃଗୁ ବୈକୁଣ୍ଠରେ ପହଞ୍ଚିଛନ୍ତି ଏବଂ ଲକ୍ଷ୍ମୀଙ୍କ କୂଳରେ ଶୋଇଥିବା ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଛନ୍ତି। ଏଭଳି ଆଚରଣରେ କ୍ରୋଧ ପରିବର୍ତ୍ତେ ସେ ଦେଖିଲେ ପ୍ରଭୁଙ୍କର ଅପୂର୍ବ ବିନୟ, ଭକ୍ତବତ୍ସଳତା ଏବଂ ସାଧୁ ପ୍ରଶସ୍ତି। ଏଥିରୁ ବିଷ୍ଣୁଙ୍କ ସର୍ବଶ୍ରେଷ୍ଠତ୍ୱ ପ୍ରତିପାଦିତ ହେଲା। ଏବେ ଭୂଭାର ଶେଷ ପ୍ରାୟ, କୃଷ୍ଣାର୍ଜୁନଙ୍କୁ ମର୍ତ୍ତତ୍ୟାଗ କଥା ସ୍ମରଣ କରାଇ ଦେବାକୁ ପରମ ପୁରୁଷ ଭଗବାନ ବିଷ୍ଣୁ ବ୍ରାହ୍ମଣ ଶିଶୁମାନଙ୍କୁ ହରଣ କରି ନେଇଛନ୍ତି। ଅର୍ଜୁନ ପ୍ରତିଜ୍ଞା କରିଥିଲେ ଯେ ସେ ବ୍ରାହ୍ମଣ ଶିଶୁଙ୍କୁ ରକ୍ଷା କରିବେ, କିନ୍ତୁ ଏଥିରେ ଅସମର୍ଥ ହେବାରୁ ବ୍ରାହ୍ମଣ ତାଙ୍କୁ ଧିକ୍କାରୁଛି।

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 450ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣନ୍ତୁ ଲେଖିକା ତଥା ଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ରଙ୍କ ସହିତ ଏକ ସାକ୍ଷାତକାର। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଅଛନ୍ତି ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: बुद्धो, नुआ कार जीती बारो मौका? वाव, बापन को सरप्राइज दे भी। और पके जी तो डिटेल्स भरी भरा अच्छी।
2: रही जा बुद्धो।
1: कौन है? ये भली पॉपअप्स प्रति सावधान रहो। स्कैमर्स पर्सनल डिटेल्स रो भूल यूज़ करी परंती।
3: हम्म, ओ।
2: तू बुझी गोलो ना? रिलैक्स।
3: किंतु कार जीती जाए थिले, बापा होमवर्क कर रही नो थांते।
1: आरबीआई कहे स्मार्ट बनो कूल रहो।
4: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।

0: ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀ ମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଶ୍ରୋତା ଭଉଣୀ, ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ସୃଜନାତ୍ମକ ଗୁଣାବଳୀ ରହିଥାଏ। ଏହି ସୃଜନାତ୍ମକ ଗୁଣାବଳୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ଅନ୍ୟମାନଙ୍କ ମଧ୍ୟରେ ନୂଆ ବିଚାର, ନୂଆ ଚିନ୍ତାଧାରା, ସଚେତନତା ଆଣିବା ସହିତ ଏହାର ସଦୁପଯୋଗ କରି ସମାଜକୁ ଏକ ସୁନ୍ଦର ବାତାବରଣରେ ନିଜକୁ ପ୍ରତିଷ୍ଠିତ କରାଇବା, ଏହା ସହିତ ସମାଜରେ ଅନ୍ୟକୁ ପ୍ରେରଣା ଓ ଉତ୍ସାହିତ କରିଥାଏ ଏହି ସୃଜନାତ୍ମକ ଗୁଣାବଳୀ, ଯାହାକି ଏକ ବିଭୁତ ଗୁଣ। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଖରେ ଏକ ନିଆରାତ୍ମକ ସୃଜନାତ୍ମକ ଗୁଣାବଳୀ ରହିଥାଏ, ଆଉ ଏହି ସୃଜନାତ୍ମକ ଗୁଣାବଳୀ ବିଭିନ୍ନ କ୍ଷେତ୍ରରେ ନିଜର ଏକ ପରିଚୟ ତିଆରି କରିବାରେ ସାହାଯ୍ୟ କରିଥାଏ, ଏବଂ ଏହି ସୃଜନାତ୍ମକ ଗୁଣାବଳୀ ଦ୍ୱାରା ସମାଜରେ ନିଜକୁ ବିଭିନ୍ନ କ୍ଷେତ୍ରରେ ଆଗେଇ ନେବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଏହିପରି ଏକ ସୃଜନଶୀଳ ସ୍ରଷ୍ଟା ଶ୍ରୀମତୀ ସୁସ୍ମିତା ମହାପାତ୍ର ଆମ ଗହଣରେ। ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ତେବେ ମ୍ୟାଡ଼ାମ, ଯେମିତିକି ଆପଣ ଜଣେ ଶିକ୍ଷୟିତ୍ରୀ ଏବଂ ତା ସହିତ ଜଣେ ସୁନାମ ପରିଚିତା ଲେଖିକା, କବି,

0: ତେବେ ଏଇ ଯେଉଁ ଆପଣଙ୍କ ପାଖରେ ଏତେ ସୁନ୍ଦର ସୃଜନାତ୍ମକ ଗୁଣାବଳୀଟି ରହିଛି, ପ୍ରକୃତରେ ଏଇ ସୃଜନାତ୍ମକ ଗୁଣାବଳୀ ଆପଣଙ୍କ ପାଖରେ କିପରି ବିକଶିତ ହେବାକୁ ଲାଗିଲା?
1: ଯେତେବେଳେ ମୁଁ ଛୋଟ ଥିଲି, ଖୁବ୍ ସୁନ୍ଦର ଡ୍ରଇଂ କରୁଥିଲି ବୋଲି ସମସ୍ତେ ମୋତେ ବହୁତ ଉତ୍ସାହିତ କରୁଥିଲେ। ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ବି ମୁଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଯେତେବେଳେ ପୁରସ୍କୃତ ହେଲି, ସେତେବେଳେ ମୋର ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋତେ ଆହୁରି ଉତ୍ସାହିତ କଲେ, ତୁ ଖାଲି ଚିତ୍ର କରୁଛୁ, ଡିବେଟ୍ କହୁଛୁ, ଏଡ଼େ ସୁନ୍ଦର ରଚନା ଲେଖୁଛୁ, ତେବେ ତୁ କାହିଁକି କିଛି ମେଗାଜିନ୍ ଫେଗାଜିନ୍ରେ ଲେଖାଲେଖି କରୁନୁ? ସେତେବେଳେ ବିଦ୍ୟାଳୟରେ ପ୍ରକାଶିତ ହେଲା ସ୍ମରଣିକା, ସ୍ମରଣିକାରେ ଲେଖା ଦେବା ପାଇଁ କହିଲେ। ତ ମୁଁ ସେତେବେଳେ ମାନେ ଲେଖା କ'ଣ କେମିତି ଲେଖାଯାଏ ସେମିତି କିଛି ଜାଣିନଥିଲି, କିନ୍ତୁ ତଥାପି ଆମର ଜଣେ ସଂସ୍କୃତ ଶିକ୍ଷକ ଥିଲେ, ବଂଶୀଧର ପଣ୍ଡା ବୋଲି ମୋର ମନେ ପଡ଼ୁଛି, ସିଏ ମୋତେ କହିଲେ ତୁ ଗୋଟେ ଗପ ଲେଖ, ଆଉ ଲେକ୍ଚରିଂ ମୋତେ ଦେଖାଇବୁ, ମୁଁ କରେକ୍ସନ୍ କରିଦେବି। ଆଉ ସତରେ ବି ମୁଁ ଗୋଟେ ଲେଖିଥିଲି, ଆଉ ମାଆକୁ ଚିଠି, ମୋ ମାଆ ମାନେ ମରିଯାଇଛି ଆଉ ସେ ଆକାଶର ତାରା ହୋଇଯାଇଛି, ଆଉ ସେତେବେଳେ ମୁଁ କେମିତି ସାବତ ମା ଠାରୁ ମାନେ ଯନ୍ତ୍ରଣା ପାଉଛି, ତା ଉପରେ ଗୋଟେ ଲେଖିଥିଲି। ଆଉ ସାର୍ଙ୍କୁ ଯେତେବେଳେ ଦେଖାଇଲି, ସାର୍ ସୁନ୍ଦର ହୋଇଛି କହିକି ଆଉ ଟିକେ କରେକ୍ସନ୍ କରିଦେଇଥିଲେ, ଏବଂ ସେଇଟା ଯେତେବେଳେ ବାହାରିଲା ସ୍ମରଣିକାରେ ସମସ୍ତେ ବହୁତ ପସନ୍ଦ କରିଥିଲେ। ସେଇଦିନଠୁ ମୋର ମାନେ ଆରମ୍ଭ ହୋଇଛି କହିଲେ ଚଳେ।
0: ତେବେ ମ୍ୟାଡ଼ାମ୍, ଆପଣ ଯେମିତି କହିଲେ ଯେ ଆପଣ ପ୍ରଥମେ ଯେଉଁ ଲେଖାଟିରୁ ଆପଣଙ୍କର ଜଣାପଡ଼ିଲା ଯେ ଆପଣଙ୍କ ଭିତରେ ଏଇ ସୃଜନାତ୍ମକ ଗୁଣାବଳୀ ରହିଛି, ଆପଣ ଲେଖାଲେଖି ସହିତ ପୁଣି ଏଇ ଯେଉଁ ଆପଣ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି, ଉଭୟକୁ କେମିତି ସମନ୍ୱୟ ରକ୍ଷା କରି ଚାଲିଛନ୍ତି ଏବଂ ଉଭୟକୁ କେମିତି ଆପଣ ସଜାଡ଼ି ଦେଉଛନ୍ତି, କେମିତି ସମୟ ବାହାର କରୁଛନ୍ତି ସେ ବିଷୟରେ?
1: ହଁ, ପ୍ରତ୍ୟେକ କାର୍ଯ୍ୟ ଭିତରେ ସନ୍ତୁଳନ ରକ୍ଷା କରିବା ନିହାତି ଜରୁରୀ, କାରଣ ଚାକିରି କରିଛୁ ମାନେ ସେଇଟା ଆମର ବୃତ୍ତି, ଆମକୁ ସେ ଆହାର ଦେଉଛି, ଆଉ ତାକୁ ଆମେ ରାଜକାର୍ଯ୍ୟ ମାନିକି ସୁଚାରୁ ରୂପେ କେମିତି ସମ୍ପାଦନ କରିପାରିବା, ସେଥିପାଇଁ ମୁଁ ସବୁବେଳେ ଚେଷ୍ଟିତ ଥାଏ। ଯେହେତୁ ଏଇଟା ମୋର ପ୍ରବୃତ୍ତି, ଏ ଯେଉଁ ସାହିତ୍ୟ ସର୍ଜନା, ସେ ଓଡ଼ିଆ ସାହିତ୍ୟ ହଉ କି ବିଜ୍ଞାନ ସାହିତ୍ୟ, ମୁଁ ଉଭୟରେ ଯେହେତୁ ବିଜ୍ଞାନ ଶିକ୍ଷିକା, ତେଣୁ ମୁଁ ଉଭୟରେ ସର୍ଜନା କରେ। ଏସବୁ ପାଇଁ ଯେତେବେଳେ ସମୟ ନ ମିଳେ, ମୁଁ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସାରି ଘରେ ବି ବହୁତ, ଆଜିକାଲି ଯେହେତୁ ଡିଜିଟାଲ ଯୁଗ ହେଇଗଲା, ଅନଲାଇନ୍ରେ ବି ବହୁତ କାମ କରିବାକୁ ପଡ଼େ, ଘର ସଂସାର ସବୁ ଦେଖିସାରିଲା ପରେ ରାତିରେ ଖାଇସାରି ଶୋଇବାକୁ ଗଲା ପରେ ଟିକେ ଶାନ୍ତ ହେଇଯାଇଥାଏ ପରିବେଶଟା, ସେତେବେଳେ ମୁଁ ବେଶୀ ପ୍ରେରଣା ପାଏ ମାନେ ଲେଖିବା ପାଇଁ। ମୋ ଭିତରୁ ଯେମିତି କିଏ କହେ ଏଇଟା ହିଁ ପ୍ରକୃଷ୍ଟ ସମୟ, ଆଉ କିଛି ବି ଆଇଡିଆ ସେତେବେଳେ ହିଁ ମାଇଣ୍ଡରେ ବାରମ୍ବାର ଷ୍ଟ୍ରାଇକ୍ କରେ ଯେ ଆଉ ତାକୁ ନ ଲେଖିଲା ଯାଏ ନିଦ ହୁଏନି, ଆଉ ବେଳେବେଳେ ଭାବେ ଆଜି ଲେଖିବିନି, ଯାଉଛି ଶୋଇପଡ଼ିବି, ସେ ଶୋଇଲା ବେଳେ ବି ଯେମିତି କିଏ କହେ ନାଇଁ ତୁ ଉଠ, ଏବେ ତୁ ଶୋଇଲେ ହବନି, ଯାହା ବି ଗୋଟେ ମନରେ ଭାବିଥାଏ ଦିନବେଳେ ବି ଯଦି କିଛି ଗୋଟେ ଷ୍ଟ୍ରାଇକ୍ କରିଥାଏ, ସେଇଟା ଖୁବ୍ ସୁନ୍ଦର ଭାବରେ ପୁରା ଚିତ୍ରଣ ହେଇଯାଏ, ଚିତ୍ରକଳ୍ପ ପୁରା ଦେଖିପାରେ ମୁଁ।
0: ବହୁତ ବଢ଼ିଆ କଥା ମ୍ୟାଡ଼ାମ୍। ମ୍ୟାଡ଼ାମ୍, ଏଇଟା ତ ଆପଣଙ୍କର ଜୀବନଯାତ୍ରା ଯେମିତି ଆରମ୍ଭ ହେଲା ଏହି ଲେଖିକା କ୍ଷେତ୍ରରେ, ସେଇଟା ଆପଣ କହିଲେ, କିନ୍ତୁ ୟା ପରେ ପରେ ବାହାଘର ପୂର୍ବରୁ ଆପଣଙ୍କ ଭିତରେ ଏହି ଗୁଣାବଳୀଟି ବିକଶିତ ହୋଇଥିଲା, କିନ୍ତୁ ଧୀରେ ଧୀରେ ଧୀରେ ଧୀରେ ବାହାଘର ପରେ ଏଇ ଯେଉଁ ବିକଶିତ ଗୁଣାବଳୀକୁ ଆହୁରି ବିକଶିତ କରିବା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିଥିଲା, ବା ଘରେ କେମିତି ଆପଣଙ୍କୁ କିଏ ପ୍ରେରଣା ଦେଉଛନ୍ତି, ନା ଆପଣ ନିଜ ପାଇଁ ନିଜେ ପ୍ରେରଣା, ସେ ସମ୍ପର୍କରେ?
1: ହଁ, ଠିକ୍ କଥା, ଗୋଟେ ଭଲ ପ୍ରଶ୍ନ ପଚାରିଲେ। ଯେ ବାହାଘର ଆଗରୁ ଯାହା ଟିକେ ଅଧେ ଥିଲା, କିନ୍ତୁ ପଢ଼ାପଢ଼ିରେ ବେଶୀ ସମୟ ଦେଉଥିଲି ଲେଖାଲେଖି ପ୍ରତି, ସେମିତି କେଉଁଠି ସ୍କୁଲ କଲେଜରେ ପତ୍ରପତ୍ରିକା ବାହାରିଲେ ଦେଉ, ନହେଲେ ସେମିତି କିଛି ବାହାରର ପତ୍ରପତ୍ରିକାକୁ ମାନେ ପଠା ହୁଏନି ବା ମୁଁ ପଠାଏନି। କିନ୍ତୁ ବାହାଘର ପରେ ଟିକେ ଧିମେଇ ଯାଇଥିଲା, ପ୍ରଥମେ ନୂଆ ସଂସାର ଗଢ଼ିବାକୁ ସେଥିରେ ପୂର୍ଣ୍ଣ ସମୟ ଦେବାକୁ ପଡ଼ିଥିଲା। ଆମର ବଡ଼ ଭିଣୋଇ, ସିଏ ବି ଶିକ୍ଷା ବିଭାଗରେ ସର୍ଭିସ୍ କରୁଥିଲେ, ସିଏ ସବୁବେଳେ, ଆମେ ଯେହେତୁ ତିନି ଭଉଣୀ, ସବୁବେଳେ କହନ୍ତି ଆସ ଆମେ ଏଠି ଗେଟ୍ ଟୁଗେଦର କରିବା, ତାଙ୍କ ଘରେ ସବୁବେଳେ ଗେଟ୍ ଟୁଗେଦର ହୁଏ, ଆଉ ସେଇଠି ସେ ବଢ଼ିଆ ବଢ଼ିଆ କଥା ସବୁ କହନ୍ତି ଦେଖ ଦୁଇଟା ଉପାୟରେ ତମେ ଅମର ହେଇପାରିବ, ତମକୁ ଲୋକ ମନେ ରଖିପାରିବେ, ଗୋଟେ ହେଲା ହବ ଯଦି ପୁରା ବଡ ମଣିଷ ହବ, ଯେମିତି ନାଁ କରିବ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ସେମିତି ହବ, ନହେଲେ ଭଲ ଲେଖକଟିଏ ହବ, ଯଦି ତମ ଲେଖା ସୁନ୍ଦର ହେଇଥିବ, କାଳଜୟୀ ହେଇଥିବ, ତେବେ ତମେ ମଲା ପରେ ବି ଲୋକ ତମକୁ ମନେ ପକାଉଥିବେ, ତମେ ତମ ଲେଖା ମାଧ୍ୟମରେ ଅମର ରହିବ। ଏ କଥାଟି ତାଙ୍କର ମୋ ମନକୁ ବହୁତ ଛୁଇଁଥିଲା, ଏବଂ ତାପରେ ମୋର ଯେଉଁ ଧିମେଇ ଯାଇଥିଲା ଲେଖାଲେଖି, ତାପରେ ମୁଁ ଭାବିଲି ନା ଠିକ କହୁଛନ୍ତି, ମୁଁ ଲେଖାଲେଖି ତାପରେ ଆରମ୍ଭ କଲି, ଆଉ ଥରେ ପୁଣି ଥରେ ସେଇ ଦୁନିଆରେ ପଶିଲି।
0: ତେବେ ମ୍ୟାଡ଼ାମ୍, ଆପଣଙ୍କୁ କୋଉ ଭଳିଆ ଲେଖାଲେଖି ଭଲ ଲାଗେ?
1: ମୋତେ ସବୁ ପ୍ରକାର ଲେଖାଲେଖି ଭଲ ଲାଗେ, ମାନେ ବହୁତ ଲେଖକ ଅଛନ୍ତି କିଏ କେବଳ କବିତା ହିଁ ଲେଖନ୍ତି, କବି ହେବାକୁ ପସନ୍ଦ କରନ୍ତି ଆଉ ସେଇଥିରେ ମନ ଦିଅନ୍ତି, କିଏ ଖାଲି ଗାଳ୍ପିକ ମାନେ ହବା ପାଇଁ ଚାହାନ୍ତି, ଆଉ କିଏ ପ୍ରାବନ୍ଧିକ। ମୋର ବୋଧେ ପିଲାଦିନରୁ ଏମିତି ଅଛି, ମାନେ ସବୁଠାରେ ମୁଁ ହାତ ମାରିବାକୁ ଚାହେଁ, ସେଇଥିପାଇଁ ହୁଏତ ମୁଁ କୋଉଟାରେ ପରଫେକ୍ସନିଷ୍ଟ ହେଇପାରେ ନାହିଁ, କିନ୍ତୁ ମୁଁ ନ ମାରିଲେ ରହିପାରିବିନି। ମୋତେ କବିତା ଆସୁଛି ମୁଁ କାହିଁକି ଲେଖିବିନି, ମୋତେ ପ୍ରବନ୍ଧ ଆସୁଛି ମୁଁ କାହିଁକି ଲେଖିବିନି, ପ୍ରବନ୍ଧରେ ତ କେତେ ଥର ରାଜ୍ୟ ସ୍ତରରେ ବି ମାନେ ଶୀର୍ଷରେ ମାନେ ଆସିଛି, ଆଉ ମୋତେ ଯଦି ଉପନ୍ୟାସ କୋଉଟା ଗୋଟେ ମାଇଣ୍ଡରେ ଷ୍ଟ୍ରାଇକ୍ କରିଗଲା, ହଁ ତାର ଜୀବନ କାହାଣୀ ମୋତେ ଲେଖି

0: ଅଛି ବହୁତ ସୁନ୍ଦର। ତ ମୁଁ ଲେଖିଛି, କିଏ କିଏ କହନ୍ତି ତୁମେ ଟିକେ ଆମ ମାଆଙ୍କ ଜୀବନ କାହାଣୀଟା ଲେଖ, ଏମିତି ଏମିତି ସଂଘର୍ଷ କରିକି ସେ ଆସିଛନ୍ତି। ମତେ ଲାଗେ ହଁ ଲେଖିବା ଉଚିତ। ସେଇଭଳି ସମୀକ୍ଷା ଯେଉଁମାନେ ସବୁ ଲେଖୁଛନ୍ତି, ଗଳ୍ପ ବହି ହଉ କବିତା ବହି ହଉ, କିଏ କହନ୍ତି ଟିକେ ଆମର ବହିଟା ପଢିକି ଟିକେ ସମୀକ୍ଷା ଆଲୋଚନା ଟିକେ କରିଦେବ। ତ ସମୀକ୍ଷା କରୁ କରୁ ଦେଖୁଛି ବହୁତ ସମୀକ୍ଷା ହେଇଗଲାଣି, ମାନେ ଯେମିତିକି ମାନେ କବିତା ବି ଲେଖୁଛି, ଗଳ୍ପ ବି ଲେଖୁଛି, ଉପନ୍ୟାସ ବି ଲେଖୁଛି, ପ୍ରବନ୍ଧ ବି ଲେଖୁଛି, ସମୀକ୍ଷା ବି ଲେଖୁଛି, ବ୍ୟଙ୍ଗ ଲେଖିଲେ ବି ବ୍ୟଙ୍ଗ ବି ହେଇଯାଉଛି, ଉତୁରି ଆସୁଛି।
1: ମୋଟାମୋଟି ଭାବେ କହିବାକୁ ଗଲେ ସମସ୍ତ ପ୍ରକାରର ମାନେ ଯେତେବେଳେ ଯୋଉ ଦୃଶ୍ୟପଟଟା ଆପଣଙ୍କ ସାମ୍ନାରେ ଆସିଛି, ଆପଣ ଇଚ୍ଛା କରିଛନ୍ତି ଯେ ସେ ଭିତରେ ଉବି ଡୁବି ଯାଇ ତାକୁ ବହୁତ ସୁନ୍ଦର ଭାବେ ଉପସ୍ଥାପନା କରିବା ପାଇଁ। ତେବେ ମ୍ୟାଡମ୍, ମୁଁ ଦେଖୁଛି ଆପଣଙ୍କ ସାମ୍ନାରେ ଗୋଟେ ସୁନ୍ଦର ଆମର କବିତା ଶୀର୍ଷକ ରଖାଯାଇଛି, ଉଡ଼ାଣ। ତେବେ ଏଇ ଯୋଉ ଉଡ଼ାଣ କବିତାଟି ଆପଣ ଲେଖିଲେ, କାହିଁକି ଲେଖିଥିଲେ, ଆର ଲେଖିବାର ଗୋଟେ କଣ ବିଶେଷତ୍ଵ ରହିଛି ଆପଣଙ୍କ ମନରେ?
0: ଝିଅମାନେ କେମିତି ଧୀରେ ଧୀରେ ଆବଦ୍ଧ ହେଇଯାନ୍ତି, ମାନେ ତାଙ୍କ ଇଚ୍ଛାକୁ ସବୁ ଜଳାଞ୍ଜଳି ଦେଇକି କେମିତି ମାନେ ଆଉ ଜଣଙ୍କ ଇଚ୍ଛାରେ ଚାଲନ୍ତି, ତାହାରି ଉପରେ ମାନେ ମୋର କବିତା। ମାନେ ସେ ଉଡ଼ିବାକୁ ଚାହାନ୍ତି କିନ୍ତୁ ତାଙ୍କର ପର କାଟି ଦିଆଯାଏ, ତାହାରି ଉପରେ ପର୍ଯ୍ୟବେସିତ ଉଡ଼ାଣ କବିତା। ହଠାତ୍ କିଏ ଯେମିତି କାଟିଦେଲା ତାର ଡେଣା, ଭିଡ଼ି ଆଣିଲା ତାକୁ ଆକାଶରୁ ଅଗଣାକୁ, ବୁଲାଇ ଦେଲା ତା ଚାରିପାଖେ ଚୌତରା। ହଠାତ୍ କିଏ ଯେମିତି କାଟିଦେଲା ତାର ଡେଣା, ଭିଡ଼ି ଆଣିଲା ତାକୁ ଆକାଶରୁ ଅଗଣାକୁ, ବୁଲାଇ ଦେଲା ତା ଚାରିପାଖେ ଚୌତରା। ଏବେ ଆଉ ଫଡ଼ ଫଡ଼ କରୁନି କଅଁଳ ମୁଲାୟମ ଡେଣା ତାର, ଚହଲି ଯାଇଛି ସୁଖ ନିଦ, ଉଭେଇ ଯାଇଛି ପାହାନ୍ତିଆ ସ୍ୱପ୍ନ, ହାଉଳି ଖାଉନି ଅନ୍ଧାରେ ଆଉ ସେ, ମୁଖୁରା ମୁହଁରେ ବି ଆଉ ନାହିଁ ପଦେ ଅଧେ ଶବ୍ଦ। ଲାଲ ଟୁକ୍ ଟୁକ୍ ସାଧବ ବୋହୁଟି ପରି ଦିନେ ଡେଇଁ ବୁଲୁଥିଲା ସିଏ, ତୁଳି ତଳ ପଗାଲିଚାରେ ଖୋଜୁଥିଲା ସାଙ୍ଗ ମେଳେ, ବହୁ ଚୋରି କିତ୍କିତ୍।

0: ତା ଧରିବାକୁ କଙ୍କି ପ୍ରଜାପତି ଆଉ ମୁକ୍ତ ବିହଙ୍ଗ ପରି ଭରିବାକୁ ଉଡ଼ାଣ ଖୋଲା ଆକାଶ ତଳେ। ସତେ ଯେମିତି ଆକାଶ ଅବତରି ଆସୁଥିଲା ଅଗଣାକୁ ତାର, ତା ନିସୀମ ନୀଳିମାରେ ଉଠୁଥିଲା ଢେଉ। କାଗଜର ଡଙ୍ଗାମାନ ଭାସୁଥିଲେ ତହିଁ, ବୋହି ଆଣୁଥିଲେ କେତେ ଖୁସିର ସମ୍ଭାର ତାରାଫୁଲଙ୍କ ମେଳରୁ। ଆଜି ଓଲଟ ପାଲଟ ସବୁକିଛି, ଆଜି ଓଲଟ ପାଲଟ ସବୁକିଛି। ପକ୍ଷୀର ପର, ପତଙ୍ଗର ସ୍ୱର, ସାଧବ ବୋହୂର ରଙ୍ଗ, ନୌକାର ମଙ୍ଗ, ସବୁକିଛି। ଏବେ ଏବେ ସେ ନିଶ୍ୱ ଆକାଶ ତାର ନୁହେଁ, ତାରାଫୁଲ ବି ଆଉ କାହାର, ଆଉ କାହା ଅଗଣାରେ ସେ ଆଜି ସୁଲଭ ଶିକାର। ମାଲିକର ଇସାରାରେ ଜପୁଛି କେବଳ ହରେ କୃଷ୍ଣ ହରେ ରାମ। ନା ନା, ତାକୁ ପୁଣି ଥରେ ମାଞ୍ଜା ଦେବାକୁ ହେବ ତା କଟିଯାଇଥିବା ସୂତାରେ। ନା ତାକୁ ପୁଣି ଥରେ ମାଞ୍ଜା ଦେବାକୁ ହେବ ତା କଟିଯାଇଥିବା ସୂତାରେ। କାଇଦାରେ ଭିଡ଼ିବାକୁ ହେବ ନଟେଇ, କଳେ ବଳେ ଉଡ଼ାଇବାକୁ ପଡ଼ିବ ଗୁଡ଼ିକୁ ପବନର ବିପରୀତ ସୁଅରେ। କାଟିବାକୁ ହେବ ସୈତାନର ସୂତା ଖୁବ୍ କାଇଦାରେ, କାଟିବାକୁ ହେବ ସୈତାନର ସୂତା ଖୁବ୍ କାଇଦାରେ।
1: ବହୁତ ସୁନ୍ଦର କବିତା ଉଡ଼ାଣ। ତେବେ ମ୍ୟାଡମ୍, ଯେତେବେଳେ କବିତା ଆପଣ ଯେତେବେଳେ ପାଠ କରୁଥିଲେ ମୁଁ ଦେଖିଲି ଆପଣ ସେଇ ଭାବରେ ପଶି ଯାଉଛନ୍ତି। ଏଇଠୁ ଆମେ ଜାଣିପାରୁଛୁ ଯେ ଆପଣଙ୍କର ଏଇ ସୃଜନାତ୍ମକ ଗୁଣାବଳୀର କଥା ମାନେ କେମିତି ବିକଶିତ ହେଇଛି। ଆପଣଙ୍କର ଏମିତି କିଛି ସ୍ମୃତି ଅନୁଭୂତି ଅଛି ରହିଛି ଯାହାକି ଆପଣଙ୍କୁ ଏହି କ୍ଷେତ୍ରରେ ପ୍ରେରଣା ଦେଇଛି?
0: ହଁ, ବହୁତ ଅନୁଭୂତି ଅଛି। ପ୍ରାୟ ମୋତେ ସୁଖଦ ହିଁ ଲାଗେ, ସୁଖଦ ଅନୁଭୂତି କିଛି ମୁଁ ପାଇନି, କାରଣ ଇଏ ମୋର ରକ୍ତରେ ବୋଧେ ମିଶି ଯାଇଛି। ନ ଲେଖିଲେ ଯେମିତି ରହି ହୁଏନି, ମାନେ ଆକାଚାକା ଲାଗେ, ଆକ୍ତାମାକ୍ତା ଲାଗେ। ମୁଁ ଆଜି କିଛି ଗୋଟେ ମାନେ ମିସ୍ କରୁଛି ଭଳିଆ ଲାଗେ, ମାନେ ମୋ ହାତରୁ ଆଜି କିଛି ଗୋଟେ ଖସିଗଲା ଭଳି ଲାଗେ। ତେଣୁ ରୋଷେଇ ଥାଉ, ଯାହା ଥାଉ, ଯେତେ କାମ ଥାଉ, ମାନେ ଟିକିଏ ନ ଲେଖିଲେ ଶାନ୍ତି ଲାଗେନି। କାମ ଭିତରେ ହିଁ ଏଇଟା ଗୋଟେ ଚ୍ୟାଲେଞ୍ଜିଂ ଭଳିଆ ମାନେ କରାଯାଏ, ନିଆଯାଏ କୌଣସି ବିଷୟବସ୍ତୁକୁ। ବହୁତ ସମୟରେ ଆମକୁ କିଛି ହୋମୱାର୍କ ଭଳିଆ ଦିଆଯାଏ, କିଛି ୱାର୍କଲୋଡ୍ ଦିଆଯାଏ। ଯେମିତି ଆଜି ଶିଶୁ ଗବେଷଣା, ମୁଁ ଶିଶୁ ସାହିତ୍ୟ ବି ଲେଖେ, ଶିଶୁ ଗବେଷଣା ସାହିତ୍ୟ ପରିଷଦରୁ ଆସିଛି ଯେ ଏଇ ଆଙ୍କରୀ ଉପରେ ଗୋଟେ ଲେଖା ଦେବାକୁ ପଡ଼ିବ ଆଉ ଗୋଟେ ପ୍ରବନ୍ଧ ବହି ପ୍ରକାଶିତ ହେବ। ତ ଏଇଟା ତ ଗୋଟେ ଆମକୁ ହୋମୱାର୍କ ଭଳିଆ, ତେଣୁ ହୋମୱାର୍କଟା ଆସିଛି ଆଉ ଅଥଚ ମୋର ସେଦିନ ବହୁତ କାମ ଅଛି, ବା ସେଇ ସମୟ ପିରିୟଡ୍ ଅବଧି ଭିତରେ ମୋର ଅନେକ କାମ ଅଛି, କିନ୍ତୁ ସେଇଟା ମୋ ମାଇଣ୍ଡରେ ବୁଲୁଥାଏ। ଯେତେ ଯାହା କାମ କଲେ ବି ସେଇଟା ମାଇଣ୍ଡରେ ବୁଲୁଥାଏ, ସେଇଟା ଆରମ୍ଭ ନହେଲା ଯାଏ ନିଦ ଭୋକ ଶୋଷ କିଛି ହୁଏନି। ତେଣୁ ଯେତେ କଷ୍ଟ ହଉ, ଯାହା ହଉ, ଦେହ ଭଲ ଥାଉ ନଥାଉ, ପରିବାର ଭିଡ଼ ଭିତରେ ଥାଏ, ବନ୍ଧୁବାନ୍ଧବ ଥାନ୍ତୁ, ଯାହା ବି ଥାଉ, ସିଏ ଯୋଉ ଟାଇମ୍ ପିରିୟଡ୍ ଦେଇଥିବେ ସେଇ ଟାଇମ୍ ପିରିୟଡ୍ ଭିତରେ ମୁଁ ନିଶ୍ଚିତ ଶେଷ କରିକି ଦିଏ। ମାନେ ସମୟ ହେଇଯାଉଥିବ, ଆଉ ସମୟ ନଥିବ, ଆଗକୁ ଦିନେ ଦୁଇ ଦିନ ଥିବ, ହେଲେ ବି ମୁଁ ମଝିରେ କେତେବେଳେ ନା କେତେବେଳେ ସବୁ ଡାଟା କଲେକ୍ସନ୍ କରିକି ରଖିଥାଏ ଆଉ ତାକୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ନିଶ୍ଚିତ ସାରେ। ସେଇଟା ହିଁ ମୋର ସୁଖଦ ଅନୁଭୂତି ଯେ ମୁଁ ନ ସାରିଲା ଯାଏ ମୋତେ ନିଦ ହୁଏନି, ଏବଂ କୋଉଟା ଗୋଟେ ମୁଁ ମିସ୍ କରିଯାଏ ସେମିତି ମୁଁ କେବେ ବି ହବାକୁ ଦେଇନି ଆଜି ଯାଏ।
1: ତା ମାନେ କହିବାକୁ ଗଲେ ଗୋଟେ ଆପଣଙ୍କର ନିଶା ଥାଏ, ସେ
0: ନିଶା
1: ସବୁ କିଛି କାମ କରୁଛନ୍ତି କିନ୍ତୁ ସେ ଭିତରେ ଗୋଟେ ଯୋଉ ନିଶାଟା ଥାଏ, ସେ ନିଶାଟା ହିଁ ଆପଣଙ୍କୁ ଆହୁରି ମାନେ କିଛି ଯୋଗାଇ ଥାଏ, ଯୋଉଟା କି ଆପଣ କିଛି ସମୟ ପାଇଯାନ୍ତି ତାକୁ ଲେଖିବା ପାଇଁ ଚେଷ୍ଟା କରିଥାନ୍ତି ନିଖୁଣ ଭାବେ। ତେବେ ମ୍ୟାଡମ୍, ଆପଣ ତ ଅନେକ ନାରୀ ସ୍ପର୍ଶୀ କବିତା ମଧ୍ୟ ଲେଖିଛନ୍ତି, ତେବେ ଆଜି ଯେହେତୁ ଆମେ ନାରୀ ମହଲ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରୁଛନ୍ତି, ତେବେ ନାରୀମାନଙ୍କ ପାଇଁ ଗୋଟେ ସୁନ୍ଦର କବିତା ମାଧ୍ୟମରେ କିଛି ବାର୍ତ୍ତା ରଖିବା କି?
0: ହଁ ନିଶ୍ଚିତ, ପ୍ରତ୍ୟେକ ଆଲେଖ ହଉ ବା କବିତା ହଉ ଗଳ୍ପ ହଉ, ସବୁଥିରେ କିଛି ନା କିଛି ବାର୍ତ୍ତା ଥାଏ ସମାଜକୁ। ତେଣୁ ସେଇ ବାର୍ତ୍ତା ବିନା ମୋତେ ଲାଗେ ସେଇ ଗଳ୍ପ ହଉ କବିତା ହଉ ସବୁ ମାନେ ଅଧୁରା ଲାଗେ। ତେଣୁ ସେମିତି କିଛି ବାର୍ତ୍ତା ଅଛି ମୋର, ଗୋଟିଏ କବିତା, ମଞ୍ଚ ଆଢୁଆଳେ। କିଏ କଳଙ୍କିନି, ତୁମେ ମୁଁ ନା ସେମାନେ, ନା ଆତ୍ମସ୍ୱାର୍ଥକୁ ବଳି ଦେଇଥିଲେ ଯିଏ ସମୂହ ସ୍ୱାର୍ଥର କାରଣେ। କିଏ କଳଙ୍କିନି, କିଏ ସେଇ ଚର୍ଚ୍ଚିତ ଚରିତ୍ରମାନେ, ବାର ବାର ଉପେକ୍ଷିତା ହେଉଥିଲେ ରହି ସତ୍ୟର ଶରଣେ, ମୁଣ୍ଡ ପାତି ବରି ନେଉଥିଲେ ଅଭିଶାପ ଧର୍ମକୁ ଧାରଣ କରିବି, ନ୍ୟାୟ ପାଇଁ ଗିଳୁଥିଲେ ନିଆଁ, ନିନ୍ଦନିଆ ହୋଇଲେ ସମାଜେ ସ୍ୱଇଚ୍ଛାରେ। ମହତ୍ତର ଥିଲା ତାଙ୍କ ଲକ୍ଷ୍ୟ, ପ୍ରଶସ୍ତି ବା ପୁରସ୍କାର ନଥିଲା ପ୍ରମୁଖ, ଅଗଣାରେ ଆଙ୍କି ଦେଇ ତ୍ୟାଗ ଓ ତିତିକ୍ଷା ତୋରଣ ବରଣ କରୁଥିଲେ ହସି ହସି ଯାବତ ଯାତନା ଓ ଜ୍ୱଳନ। କିଏ ସେମାନେ, ମୋହ ତେଜି କୋହ ଭରେ ଗାଉଥିଲା କିଏ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ, ଅହରହ ସିଝୁଥିଲେ।

0: କିଏ ବୀର ହବହ୍ନିରେ ପତିଠାରୁ ଥାଇ ବହୁ ଦୂରେ, ଅବା କିଏ ଭିଜୁଥିଲା ଅନ୍ତର ଲହୁରେ, ପତି ପାଶେ ରହି ବୈଧବ୍ୟ ବେଶରେ ବଳି ଯାଉଥିଲା ଦୁଃଖ ଉର୍ମିଳଠୁ ମାଣ୍ଡବୀର, ବଳି ଯାଉଥିଲା ଦୁଃଖ ଉର୍ମିଳଠୁ ମାଣ୍ଡବୀର, ଦୁଷ୍ଟ ରାବଣର ପତ୍ନୀ ମନ୍ଦୋଦରୀ ଠାରୁ ଆଖି ଥାଇ ଅନ୍ଧ ସେଇ ସତପୁତ୍ର ଜନନୀର, କିଏ ମନ୍ଥି ହେଉଥିଲେ ଆପେ ଆପେ କୁଟମନ୍ତ୍ରଣା ଭିଆଇ, କିଏ ମନ୍ଥି ହେଉଥିଲେ ଆପେ ଆପେ କୁଟମନ୍ତ୍ରଣା ଭିଆଇ, ମୁହୂର୍ତ୍ତ ମୁହୂର୍ତ୍ତ ଦିନ ଦିନ ମାସ ମାସ ବର୍ଷ ବର୍ଷ ଜଳୁଥିଲେ ଆପଣା ଜୁଇରେ ଗଢ଼ିବାକୁ ସୁନାର ଭାରତ, ପାପିନୀ କପଟି କୁଚକ୍ରୀ ବିଧର୍ମୀ ମନ୍ଥରା କୈକେଇ ଅବା ସୁର୍ପଣଖା, କ୍ଷିପୁତ ପାବନୀ ପାପନାଶିନୀ ଧର୍ମଧାରିଣୀ ମଞ୍ଚ ଆଢୁଆଳ ନାୟିକା ସେମାନେ।
1: ମଞ୍ଚ ଆଢୁଆଳରେ ଆପଣ ଯେତେବେଳେ ଲେଖିଲେ, ମାନେ ଆପଣଙ୍କ ମନକୁ କାହିଁକି ଛୁଇଁଲା ଏଇ କବିତାଟି ଲେଖିବା ପାଇଁ ଆମେ ନିଶ୍ଚୟ ଜାଣିବାକୁ ଚାହିଁବୁ।
0: ମାନେ ଅନେକ ଭୂମିକା ଚରିତ୍ରମାନେ ସବୁ ଅଛନ୍ତି ଆମର ପୁରାଣରେ, ଯେଉଁମାନଙ୍କୁ ଆମେ ଦୁଷ୍ଟ ଚରିତ୍ର ଭାବରେ ନେଇଛୁ, ସେ ମନ୍ଥରା ହଉ କି କୈକେଇ ହଉ, ଏମାନଙ୍କୁ ଆମେ କେବେ ଭଲ ଚକ୍ଷୁରେ ନେଇନୁ, କିନ୍ତୁ ତାଙ୍କ ଭିତରେ ସେ କାହିଁକି ଏଭଳି ବ୍ୟବହାର କରୁଥିଲେ, ତା ପଛର ଉଦ୍ଦେଶ୍ୟ କ'ଣ ଥିଲା ତାକୁ ଆମେ କେବେ ବୁଝିବାକୁ ଚାହିଁନେ। କ'ଣ ସେମାନେ ଚାହୁଁଥିଲେ? ଯାହା ମୁଁ କବିତାରେ ପ୍ରକାଶ କରିଛି, ସେମାନେ କ'ଣ ସୁନାର ଭାରତ ଗଢ଼ିବା ପାଇଁ ଏଇସବୁ ଦୁଃଖକୁ ନିଜେ ବରଣ କରୁଥିଲେ, ନିଜେ କଳଙ୍କିନୀର ଚରିତ୍ର ନିଭାଉଥିଲେ? ମାନେ ପାପୀ କପଟୀ କୁଚକ୍ରୀ ବିଧର୍ମୀର ଭୂମିକା ସେମାନେ କ'ଣ ଏଇଥିପାଇଁ ଆମ ଭାରତକୁ ସୁନାର ଭାରତ କରିବା ପାଇଁ ଗଢ଼ିବା ପାଇଁ ନିଭେଇଥିଲେ? ଏତେ ତ୍ୟାଗ ସେମାନଙ୍କର, କିନ୍ତୁ ଆମେ ଆଜି ଜାଣିପାରୁନୁ ଏଇ ଉଦ୍ଦେଶ୍ୟରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ, ସେଇଟା ଲୋକଲୋଚନକୁ ଆସୁ, ସେମାନଙ୍କୁ ଲୋକମାନେ ଜାଣନ୍ତୁ।
1: ତେବେ ମ୍ୟାଡ଼ାମ୍, ଅନେକ କିଛି କଥା ତ ଆମେ ଆଲୋଚନା କଲେ, ନିଶ୍ଚିତ ଭାବେ ଆପଣ ତ ଅନେକ ଜାଗାରେ ସମ୍ମାନିତ ହୋଇଥିବେ, ତେବେ କେଉଁ କେଉଁ ଜାଗାରେ ସମ୍ମାନିତ ହୋଇଛନ୍ତି ଏବଂ ଆପଣଙ୍କର ପ୍ରଥମ ସମ୍ମାନଟି କେଉଁଠି ପାଇଥିଲେ ଏବଂ ସେ ସମ୍ମାନ ପାଇବାର ଯେଉଁ ମୁହୂର୍ତ୍ତଟି କିପରି ଥିଲା ସେ ସମ୍ପର୍କରେ?
0: ସମ୍ମାନ କଥା କ'ଣ କହିବି, ସେ ତ ଏତେ ଲମ୍ବା ଲିଷ୍ଟ ଯେ ଛୋଟ ବଡ଼ ମିଶିକି କେତେ ହେଇଯିବ, ତଥାପି ମୁଁ କହିଲି ନା, ଷଷ୍ଠ ଶ୍ରେଣୀରେ ଯେତେବେଳେ ପ୍ରଥମେ ସୂକ୍ଷ୍ମ କଳା ପାଇଁ ମୁଁ ପାଇଥିଲି ଓଡ଼ିଶା ଲଳିତ କଳା ଏକାଡେମୀ ଭୁବନେଶ୍ୱରରୁ, ସେଇଟା ମୋତେ ସବୁଠୁ ମାନେ ଆନନ୍ଦ ଦେଇଥିଲା, କାରଣ ସେତେବେଳେ ମୁଁ ବହୁତ ଛୋଟ ଥିଲି, ସେତେବେଳେ ଗୋଟେ ଉତ୍ସାହିତ ହେଇଯାଉଥିଲୁ ଆମେ କିଛି ଗୋଟେ ଆମ ସମ୍ମାନ ମିଳିଲେ, ଆଉ ତାପରେ ଧୀରେ ଧୀରେ ବଡ଼ ହେଲି, ନବମ ଶ୍ରେଣୀ ବେଳକୁ ମୁଁ ଶ୍ରେଷ୍ଠ ନାଟ୍ୟ ଅଭିନେତ୍ରୀ ସମ୍ମାନ ବି ପାଇଥିଲି,
1: ନାଟକ
0: ବିନ୍ଦୁ ବଳୟ ମୋତେ ଶ୍ରେଷ୍ଠ ନାଟ୍ୟ ଅଭିନେତ୍ରୀ ସମ୍ମାନ ଦେଇଥିଲା, ତାପରେ କଲେଜରେ ଯେତେବେଳେ ପଢ଼ିଲି ସେତେବେଳେ ବି କଲେଜରେ ବି ମୁଁ ବେଷ୍ଟ ଆକ୍ଟ୍ରେସ୍ ଥିଲି ଏବଂ ମୋତେ ବହୁତ ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଅନ୍ୟାନ୍ୟ ସବୁ ଷ୍ଟେଟ୍କୁ ବି ପଠାଯାଉଥିଲା, ମୁଁ ଲକ୍ଷ୍ନୌ ଆଗ୍ରା ଏଇସବୁ ଜାଗାକୁ ଯାଇକି ସେଠି ବି ଆକ୍ଟିଂ କରିଥିଲି ଏବଂ ସେଠି ବି ମୁଁ ଫିଲ୍ମରେ ମାନେ ରୋଲ୍ କରିବା ପାଇଁ ମୋତେ ଆହ୍ୱାନ କରିଥିଲେ ଲୋକ, ତାପରେ ଲୋକଶକ୍ତି ଶ୍ରେଷ୍ଠ ଚଳଚ୍ଚିତ୍ର ନାୟିକା ସମ୍ମାନ ବି ପାଇଛି, ମାନେ ଫିଲ୍ମ ବି କରିଛି, ତାପରେ ଲେଖାଲେଖି ଜଗତରେ କଲମ୍ବରେ କଲମ୍ବ କନ୍ୟା ସମ୍ମାନ ପାଇଛି, ତାପରେ ଯୁଗର ସଂଘମିତ୍ରା ଆୱାର୍ଡ ବି ପାଇଛି, ବାଲେଶ୍ୱର ତ ଆମର ଜନ୍ମଭୂମି, ସେପଟେ ଶ୍ରେଷ୍ଠ କବୟିତ୍ରୀ ସାହିତ୍ୟଶ୍ରୀ ଜବଲପୁରରୁ ପାଇଛି, ଭାଷାଗତ ସମନ୍ୱୟ ଓ ଶାନ୍ତି ପାଇଁ ଆୱାର୍ଡ ପାଇଛି, ଅନ୍ତର୍ଜାତୀୟ କବି କବୟିତ୍ରୀ ସମ୍ମାନ ପାଇଛି, ବ୍ଲେସେଡ୍ ଜୁନୋ ପାଇଛି ଥାଇଲାଣ୍ଡରୁ, ଶିଶୁ ସାହିତ୍ୟ ଶିଶୁଶ୍ରୀ ସମ୍ମାନ ସୁନାଫୁଲ ତରଫରୁ ବି ପାଇଛି, ସମ୍ବାଦ ପାଠିକା ହିସାବରେ ପାଇଛି, ଓଡ଼ିଶା ନାରୀ ପ୍ରତିଭା ସମ୍ମାନ ପୁରୀରୁ ପାଇଛି, କବି ରେବତୀ ସାହୁ ସ୍ମୃତି ସମ୍ମାନ ଇସ୍ପାତ ସାହିତ୍ୟ ସଂସଦରୁ, ସମ୍ପୂର୍ଣ୍ଣା ସୁପ୍ରାବନ୍ଧିକା ସମ୍ମାନ, ଡୋଭ ବ୍ୟଙ୍ଗକବି ସମ୍ମାନ, ଦଧିଚି ସମ୍ମାନ, ଯେହେତୁ ମୋର ଅଙ୍ଗ ମାନେ ପୁରା ଟୋଟାଲ ବଡି ମୁଁ ଡୋନେଟ୍ କରିଛି, ଦଧିଚି ସମ୍ମାନ ବି ପାଇଛି, ତାପରେ ବିଜ୍ଞାନ ସମ୍ମାନ ବହୁତ ଗୁଡ଼ିଏ ତେଲିଙ୍ଗିବାଜା ତରଫରୁ, ଜାତୀୟ ବିଜ୍ଞାନ ସମ୍ମାନ, ଅନ୍ତର୍ଜାତୀୟ ସମ୍ମାନ, ତାପରେ ଭୋପାଳରୁ ଏନ୍ସିଆର୍ଟି ତରଫରୁ ବି ପାଇଛି, ଭୁବନେଶ୍ୱର ଏନ୍ସିଆର୍ଟି ତରଫରୁ ବି ପାଇଛି, ଡକ୍ଟର ଏପିଜେ ଅବଦୁଲ କଲାମ ତାର ହିସାବ ନାହିଁ।
1: ହିସାବ ନାହିଁ ନିଶ୍ଚିତ ଭାବେ। ମ୍ୟାଡ଼ାମ୍, ଅନେକ ଗୁଡ଼ାଏ ଜାଗାରେ ଆପଣ ତ ସମ୍ବର୍ଦ୍ଧିତ ହୋଇଛନ୍ତି, ସମ୍ମାନିତ ହୋଇଛନ୍ତି, କିନ୍ତୁ ଆପଣଙ୍କର ସୁଖଦ ମୁହୂର୍ତ୍ତଟି ଥିଲା ଯେତେବେଳେ ପ୍ରଥମ କରି ଆପଣ 6th କ୍ଲାସରେ ଯୋଉ ଲେଖାଟିକୁ ନେଇକି ପାଇଥିଲେ
0: ଲଳିତ କଳା ଏକାଡେମୀ।
1: ତାପରେ ଆପଣଙ୍କର ମୁଁ ଏବେ ଜାଣିପାରୁଛି ଯେ ଆପଣ ଜଣେ ଅଭିନେତ୍ରୀ, କିନ୍ତୁ ତା ସହିତ ଆପଣ ଯେମିତି କହିଲେ ଯେ ଆପଣଙ୍କର ପୁରା ବଡି ଡୋନେଟ୍ କରିଛନ୍ତି, ତା ମନରେ ଏଇ ଭାବନା କେମିତି ଆସିଲା?
0: ମୁଁ ଯେହେତୁ ଗୋଟେ ବିଜ୍ଞାନ ଛାତ୍ରୀ ଏବଂ ବର୍ତ୍ତମାନ ଶିକ୍ଷୟିତ୍ରୀ, ବିଜ୍ଞାନର ରହସ୍ୟ ସବୁ ମାନେ ମୁଁ ଏବେ ଲେଖାଲେଖି ବି କରୁଛି ବି, ମାନେ ବିଜ୍ଞାନ ରହସ୍ୟ ପେଢ଼ି ବହି ବି ମାନେ ଲେଖୁଛି, ତ ପିଲାମାନଙ୍କ ପାଇଁ ବିଜ୍ଞାନ ବହି ବି କବିତା ଆକାରରେ ବି ଲେଖୁଛି ସରଳ ଭାଷାରେ କେମିତି ବୁଝିପାରିବେ, ସବୁବେଳେ ମୁଁ ଭାବେ ଆମର ଯୋଉ ମାନେ ମୋର ଶରୀରକୁ ପୋଡ଼ା ହଉଛି, ପୋଡ଼ା ହେଲା ପରେ କଣ ହଉଛି, ସେ ଜାଗା ପୁରା ଧୂଆଁ ଧୂସରିତ ହେଇ ମାନେ ଏନଭାଇରନମେଣ୍ଟଟାକୁ ଦୂଷିତ କରିଦଉଛି, ଲାଭ କଣ ମିଳୁଛି, କଣ ମୁଖ୍ୟ ମିଳିଯାଉଛି। ତେଣୁ ମୁଁ ଭାବିଲି ଯଦି ମୁଁ ଡୋନେଟ୍ କରିଦେବି ଏବଂ ମୋ ଅଙ୍ଗ ପ୍ରତ୍ୟଙ୍ଗ ଯଦି କାହାରି

0: କାମରେ ଆସିପାରିଲା। ଯଦି କାହାର ଜୀବନକୁ ସୁଖମୟ କରିପାରିଲା ତାହେଲେ ସେଇଟା ମୋ ପାଇଁ ବୋଧେ ସର୍ବଶ୍ରେଷ୍ଠ ଉପହାର ହବ। ସେଥିପାଇଁ ମୁଁ ମୋର ସ୍ୱାମୀ ଆଉ ପୁଅ ରାଜି ନଥିଲେ, କିନ୍ତୁ ମୁଁ ତାଙ୍କୁ ମନେଇ ନେଲି। ମନେଇ ନେଇକି ସେ ଯୋଉ ଏଫିଡେଭିଟ କାଗଜରେ ସାଇନ କଲେ, ତାପରେ ମୁଁ ପଠେଇଲି। ମାନେ କିଏ କିଛି ଉପକୃତ ହେଇଯାନ୍ତୁ, କିଏ କିଛି ଉପକୃତ ହେଇଯାନ୍ତୁ।
1: ବହୁତ ବଢିଆ କଥା ମ୍ୟାଡମ, ବହୁତ ସୁନ୍ଦର ଚିନ୍ତାଧାରା। ତେବେ ମ୍ୟାଡମ, ଏଇ ଯୋଉ ସୃଜନାତ୍ମକ ଗୁଣାବଳୀ, ଯଦି ଗୋଟେ ମହିଳା ପାଖରେ ଯେକୌଣସି ସୃଜନାତ୍ମକ ଗୁଣାବଳୀ ଥାଏ, ତେବେ ତାକୁ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡିବ?
0: ପ୍ରତ୍ୟେକ ନୂତନ ସର୍ଜନା ପାଇଁ କିଛି ଗାଇଡଲାଇନ ରହିବା ନିହାତି ଜରୁରୀ, ଏବଂ ଥାଏ ମଧ୍ୟ। ମାନେ ଯିଏ ନୂଆ ନୂଆ ଲେଖନ୍ତି ସେମାନେ ସେଇଟା ଜାଣିନଥାନ୍ତି, କେବଳ ନିଜର ହୃଦୟର ଭାବକୁ ପ୍ରକାଶ କରିଦିଅନ୍ତି। ତେଣୁ ନିଶ୍ଚିତ ସେଇଭଳି ଜାଣିଥିବା ବ୍ୟକ୍ତିତ୍ୱଙ୍କ ପାଖରେ, ଯେଉଁମାନେ ବହୁ ଦିନରୁ ସର୍ଜନା କରୁଛନ୍ତି ରୀତିମତ ସାହିତ୍ୟିକ, ସେମାନଙ୍କ ପାଖରେ ନେଇକି ନିଶ୍ଚିତ ପ୍ରଥମେ ଦେଖେଇବା କଥା, ସଂଶୋଧନ କରିବା କଥା, ଏବଂ ତାର ଯାହା ଯାହା ସବୁ ଗାଇଡଲାଇନ ଅଛି ତାହା ଜାଣିବା ନିହାତି ଜରୁରୀ। କବିତା କ'ଣ, ଛନ୍ଦ କବିତା, ଯୁକ୍ତ ଛନ୍ଦ କବିତା, ମୁକ୍ତ ଛନ୍ଦ କବିତା, ଏସବୁ ବିଭିନ୍ନ କଥା ଅଛି। କେମିତି ପଦ ପଡ଼ିବ, କୋଉ ଧାରାରେ ଲେଖା ହବ, କେତେ ଶବ୍ଦରେ ରହିବ, କେତେ ଅକ୍ଷରରେ ରହିବ, ଚୌତିଶା କ'ଣ, ଏମିତି ସବୁ ବହୁତ କିଛି, ସନେଟ କ'ଣ, ସବୁ ବହୁତ କଥା ଜାଣିବାର ଅଛି। ଯିଏ ଯେଉଁଥିରେ ପାରଙ୍ଗମ ତାଠୁ ନିଶ୍ଚିତ ବୁଝିବା ଉଚିତ। ଆଉ କିଛି ଆମର ଲିଖିତ ଭାବରେ ବି ଅଛି, ଆଜିକାଲି ଡିଜିଟାଲ ମାଧ୍ୟମରେ ବି ବହୁତ କିଛି କଥା ଜାଣି ହେଇଯାଉଛି। ତେଣୁ ସବୁ ବିଷୟକୁ ଯେ ଆମେ ଲେଖିଦେଲୁ ମାନେ ଏଇଟା ହିଁ ଫାଇନାଲ, ଏଇଟା ହିଁ ସବୁଠୁ ବେଷ୍ଟ, ସେମିତି ଭାବିବା କଥା ନୁହେଁ। ସବୁବେଳେ ନିଜକୁ ଗୋଟେ ଛାତ୍ର ସ୍ତରରେ ରଖି ନିଶ୍ଚିତ ଗୁରୁ ଖୋଜିବାର ଆବଶ୍ୟକତା ଅଛି।
1: ତେବେ ମ୍ୟାଡମ, ଆପଣ ତ ଶିଶୁ ସାହିତ୍ୟ ବି ରଚନା କରନ୍ତି, ବା ଶିଶୁ ଗଳ୍ପକୁ ନେଇକି ମଧ୍ୟ ରଚନା କରନ୍ତି। ତେବେ ଆଜିର କାର୍ଯ୍ୟକ୍ରମରେ ଏକ ସୁନ୍ଦର ଛୋଟିଆ ଗପଟିଏ ଆମେ ଆପଣଙ୍କ ଠାରୁ ଆଶା କରୁଛୁ।
0: ଶିଶୁମାନଙ୍କ ପାଇଁ ଗଳ୍ପଟି ହେଲା ଗୁଡ଼ି। 8 ବର୍ଷୀୟ ପ୍ରିୟାଂଶର ଗୋରା ତକ୍ତ ଗୁଲୁଗୁଲିଆ ସତେଜ ମୁହଁଟା ସେଦିନ ଝାଉଁଳି ଯାଇଥିଲା ଛୋଟକୁ ଦେଖି। ମନେ ହେଉଥିଲା କୋମଳ ଶୈଶବରେ ତାର ସତେ ଯେମିତି ଲାଗିଛି ଶକ୍ତ ଆଘାତ। ପ୍ରିୟାଂଶର ପରିବାର ରହୁଥିବା ବହୁତଳ ପ୍ରସାଦର ନିକଟରେ ଥିବା ଏକ କୁଡ଼ିଆ ଘରେ ତାହାରି ବୟସର ଛୋଟୁ ରହେ ତା ବିଧବା ମା ସହିତ। ପିଲାଟି ଦିନରୁ ବାପାକୁ ହରାଇଥିବା ଛୋଟୁ କେବେ ସୁଯୋଗ ପାଇନି ବିଦ୍ୟାଳୟ ବାରଣ୍ଡା ମାଡ଼ିବାର। ପ୍ରିୟାଂଶ ପଢ଼େ ଏକ ନାମକରା ଅନ୍ତର୍ଜାତୀୟ ସ୍କୁଲରେ। ଡାଡ୍ ଓ ମମ୍ ଡାକୁଥିବା ଉଭୟ ବାପା ମା ତାର ଚାକିରି କରନ୍ତି ବଡ଼ ବଡ଼ ବହୁଦେଶୀୟ କମ୍ପାନୀରେ, ଏଣୁ ପୁଅକୁ ସେମାନେ ବେଶୀ ସମୟ ଦେଇପାରନ୍ତିନି। ଛୁଟି ଦିନରେ ବି ଅନଲାଇନ୍ରେ ୱାର୍କ ଫ୍ରମ୍ ହୋମ୍ କରନ୍ତି। ପ୍ରିୟାଂଶର ସାଙ୍ଗ କହିଲେ ଦାମୀ ଦାମୀ ଖେଳନା ଓ ଟିଭିର କାର୍ଟୁନ୍ ଚ୍ୟାନେଲ। ଯେଉଁ ଅଫିସ ଦିନରେ ପ୍ରିୟାଂଶର ସ୍କୁଲ ଦୈବାତ ବନ୍ଦ ଥାଏ, ତାକୁ ଅନେକ ଗୁଡ଼ିଏ ଇଲେକ୍ଟ୍ରୋନିକ୍ସ ଖେଳଣା, କଥା କୁହା ରୋବୋଟ ଏବଂ ନାନାଦି ସୁସ୍ୱାଦୁ ଖାଦ୍ୟ, ଫଳମୂଳ ତଥା ରେଫ୍ରିଜରେଟରରେ ବିଭିନ୍ନ ପ୍ରକାର ଫ୍ରୁଟ୍ ଜୁସ୍ ଓ କୋଲ୍ଡ୍ରିଙ୍କସ ରଖି ଆରାମରେ ଖିଆପିଆ ଓ ଖେଳାଖେଳି କରିବାକୁ କହି ବାହାରୁ ତାଲା ପକାଇ ଅଫିସ ଯାଆନ୍ତି ତାର ଡାଡୁ ଓ ମମ୍। ସ୍କୁଲ ଛୁଟି ଥିବାରୁ ଦିନେ ପ୍ରିୟାଂଶ ଏକୁଟିଆ ଖେଳୁଥିଲା ବହୁତଳ ପ୍ରାସାଦର ତିନି ମହଲାରେ। ବାହାରୁ ତାଲା ପଡ଼ିଥିବା ତାଙ୍କ ଘରେ ତା ଡାଡୁ ଓ ମମ୍ ଅଫିସ ବାହାରିଗଲା ପରେ ଖେଳି ଖେଳି ବୋର୍ ହେଇଯିବାରୁ ଟିଭି ଚଲାଇ କାର୍ଟୁନ୍ ସିରିଏଲ ଦେଖିଲା। ମଝିରେ ମଝିରେ ହଟକେସ୍ ଖୋଲି କଣ ଟିକେ ଖାଇଦେଉଥିଲା, ତ ପୁଣି ରେଫ୍ରିଜରେଟର ଖୋଲି ଜୁସ୍ ଦି ଢୋକ ପିଇ ନେଉଥିଲା। ହଠାତ୍ ତା କାନରେ ପଡ଼ିଲା ଝରକା ବାଟେ ପବନରେ ଭାସି ଆସୁଥିବା ଏକ ସୁମଧୁର ଧ୍ୱନିର କ୍ଷୀଣ ସ୍ୱର। ତାକୁ ଭଲ ଲାଗିବାରୁ ସେ ଆଉ ଟିକେ କାନେଇବାକୁ ଚେଷ୍ଟା କଲା। ଧୀରେ ଧୀରେ ଧ୍ୱନି ତୀବ୍ର ହେଲା। ସେ ଧ୍ୱନିର ଉତ୍ସ ଜାଣିବା ପାଇଁ ଝରକା ପାଖକୁ ଗଲା। ଦେଖିଲା ଛୋଟୁ ତାଙ୍କ ଘର ଝରକା ଆଡ଼େ ଚାହିଁ ବଇଁଶୀ ବଜାଉଛି। ତାର ବି ବଇଁଶୀ ବଜାଇବାକୁ ଇଚ୍ଛା ହେଲା, କିନ୍ତୁ ତା ପାଖରେ ବାଉଁଶ ତିଆରି ସାମାନ୍ୟ ବଇଁଶୀଟିଏ ନଥିଲା। ସେ ମନେ ମନେ କ'ଣ ଚିନ୍ତା କରି ଝରକା ପାଖରୁ ଅପସରି ଗଲା ଓ ତୁରନ୍ତ ତାର ଇଲେକ୍ଟ୍ରୋନିକ୍ସ ବାଜା ଆଣି ବଜାଇ ଛୋଟକୁ ଶୁଣାଇ ଖୁସି ହେଲା। ଛୋଟର ମୁହଁ ମଳିନ ଦିଶିଲା। ସେ ପୁଣି କିଛି ସମୟ ପରେ ତାଙ୍କ କୁଡ଼ିଆ ଭିତରକୁ ଦୌଡ଼ିଯାଇ ଗୋଟେ ଖେଳନା ହାରମୋନିୟମ ଆଣି ପାଟିରେ ଫୁଙ୍କି ଫୁଙ୍କି ବଜାଇବାକୁ ଆରମ୍ଭ କଲା। ପ୍ରତିବଦଳରେ ପ୍ରିୟାଂଶ ଆଣିଲା ତାର ଧ୍ୱନି ଅନୁକରଣ କରିପାରୁଥିବା ରୋବୋଟ କଣ୍ଢେଇକୁ ଏବଂ ଝରକା ପାଖରେ ବସାଇ ସୁଇଚ୍ ଟିପିଲା। ସେହି ହାରମୋନିୟମର ଅବିକଳ ଧ୍ୱନିକୁ ରୋବୋଟ ମାଧ୍ୟମରେ ଛୋଟକୁ ଶୁଣାଇ ତା ପାଖରେ ଅନେକ ମୂଲ୍ୟବାନ ଖେଳନା ଥିବାର ସୂଚନା ପରୋକ୍ଷରେ ଦେଇ ମନେ ମନେ ଉତ୍ଫୁଲ୍ଲିତ ହେଲା ପ୍ରିୟାଂଶ। ଛୋଟୁ ପୁଣି କିଛି ସମୟ ପାଇଁ ଦୁଃଖୀ ହେଇଗଲା, ଯେହେତୁ ଏସବୁ ଖେଳନା ତା ପାଇଁ ସ୍ୱପ୍ନ ଥିଲା। ଏଥର ଛୋଟୁ କୁଡ଼ିଆ ଭିତରୁ ଏକ କାଗଜ ତିଆରି ଗୁଡ଼ି ଆଣି ପଡ଼ିଆ ସାରା ଦୌଡ଼ି ଦୌଡ଼ି ଉଡ଼ାଇବାକୁ ଲାଗିଲା। ଛୋଟୁ ଜାଣିଥିଲା ପ୍ରିୟାଂଶ ଏଥର କେବେ ବି ତା ସହିତ ଟକ୍କର ଦେଇ ପାରିବ ନାହିଁ। ଏଣୁ ସେ ପ୍ରିୟାଂଶକୁ ଚିଡ଼ାଇବା ଢଙ୍ଗରେ ନାଚି ନାଚି ଗାଇ ଗାଇ ଖୁସି ମନରେ ଗୁଡ଼ି ଉଡ଼ାଇବାର ମଜା ନେଉଥିଲା। ପ୍ରିୟାଂଶ ପାଖରେ କିନ୍ତୁ ଆଉ ଗୁଡ଼ିର ମୂଲ୍ୟବାନ ବିକଳ୍ପ ନଥିଲା ଯାହା ଛୋଟକୁ ଦେଖାଇ ସେ ତାର ମଧ୍ୟ ଅଛି ବୋଲି ଗର୍ବ କରିପାରିଥାନ୍ତା ବା ଝରକା ବାହାରକୁ ଉଡ଼ାଇ ଦେଇ ଛୋଟ ସହ ପ୍ରତିଯୋଗିତାରେ ଜିଣି ଯାଇଥାନ୍ତା। ମୁହଁରେ ତୃପ୍ତିର ହସ କିଏ ଫୁଟାଇ ପାରିଥାନ୍ତା। କିନ୍ତୁ ପ୍ରିୟାଂଶ ସେତେବେଳେ ଅନୁଭବ କରୁଥିଲା ବାସ୍ତବିକ ଝରକା ବାହାରର ଆକାଶ କେତେ ବିସ୍ତୃତ, ଯେଉଁଠି ସାମାନ୍ୟ କାଗଜ ତିଆରି ଗୁଡ଼ିଟିଏ ସ୍ୱାଧୀନ ଭାବେ ସ୍ୱାଚ୍ଛନ୍ଦ୍ୟରେ ଉଡ଼ିପାରେ, ଅଥଚ ଖୁବ୍ ଦାମୀ ଦ୍ରବ୍ୟ ବି ତାର ଅସ୍ତିତ୍ୱ ହରାଏ। ସାମାନ୍ୟ ଗୁଡ଼ିଟିଏ ପାଇଁ ସେଦିନ ହାରିଯାଇନଥିଲା ପ୍ରିୟାଂଶ, ବରଂ ହାରିଯାଇଥିଲା ଛୋଟୁ ଓ ତା ମଧ୍ୟରେ ଥିବା ଶକ୍ତ ପ୍ରାଚୀର ନିକଟରେ।
1: ତେବେ ମ୍ୟାଡମ୍, ଆଜିର କାର୍ଯ୍ୟକ୍ରମର ଶେଷରେ ଆଉ ଏକ ସୁନ୍ଦର କବିତା ସହିତ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା।
0: ତେବେ ସେହି ନାରୀମାନଙ୍କୁ ନେଇ ଗୋଟେ କବିତା, ଅବିକଳ୍ପା। ଲୁହ ଢୋକି ହସାଇ ପାରେ, ମରି ମରି ଜିଆଇ ପାରେ, ନିଜେ ଜଳି ଜଳାଇ ପାରେ ଅମା ଅନ୍ଧାର ରାତିରେ ରୋଷଣୀ, ଅଧା ଦିଅଁ ଅବା ଅଧା ଦେଉଳ ଗଢା, ବିଶ୍ୱକର୍ମା କି ବିଶ୍ୱ ମହାରଣା ନୁହେଁ ସେ, ଅଧା ଦିଅଁ ଅବା ଅଧା ଦେଉଳ ଗଢା, ବିଶ୍ୱକର୍ମା କି ବିଶ୍ୱ ମହାରଣା ନୁହେଁ ସେ, ସୁସ୍ଥ ସମାଜର ସୁଦକ୍ଷ ବିନ୍ଧାଣୀ, ତା କୋମଳ ପଦପାତରେ ବିଛେଇ ହେଇପଡ଼େ ଦୁଃଖର ଦୁର୍ଗରେ ସୁଖର ଗଙ୍ଗ ଶିଉଳି, ବିହୁଳି ଉଠେ ନଈ ନଈ ଆସେ ଆକାଶ, ଆପେ ଆପେ ଫିଟିଯାଏ ସାତ ତାଳ ପଙ୍କ ଭିତରୁ ସୁନା ଫରୁଆର ଶକ୍ତ ଘୋଡ଼ଣୀ, ତା ଉପସ୍ଥିତିରେ ଉତୁରି ଆସେ କବିର କଳ୍ପନା ହୃଦ ଫଳକକୁ, ତପ୍ତ ମରୁବାଲିରେ ଫୁଟି ଉଠେ ସତଦଳ, ଦୂର ବଣରୁ ଭାସି ଆସେ କାହାର ମିଠା ଗୀତ, ସିଂହରେଇ ତନୁମନ ଅଳସ ଭାଙ୍ଗେ ଶାଗ ପଟାଳି, ବାଉଳି ହୁଏ ଆନମନା ପବନ, ଲସର ପସର ହେଉଥାନ୍ତି ପୋଷା ବିଲେଇ ଛେଳି ଛୁଆ କଙ୍କ ବାଛୁରୀ କାଳି ଓ କସରୀ, ଆଉ ମଣିଷ ଛୁଆ କି ବାଦ ଯାଏ, ଛୁଆ ତ ଛୁଆ ବୁଢ଼ା ବି ତକେଇ ଥାଏ ଆଉଟା ଆଶ୍ୱାସନା ଟିକକୁ, ହାତ ସାଉଁଳରେ ଡଙ୍କେଇ ଉଠନ୍ତି ଲତା ବନିତା ଅସିତିପର ପିତାମାତା ବି, ଜବାନୀ ଗଜୁରେଇ ଉଠେ ସାୟାହ୍ନ ସେଜରେ, ଉନ୍ମତ୍ତ ଉନ୍ମାଦନା ଖେଳିଯାଏ ଟୋକା ଟକଳିଆ ଦେହରେ, ତାର ଜାଦୁକରୀ ପରସରେ ପଳାଶ ପାଲଟେ ପାରିଜାତ, ଉଚ୍ଛନ୍ନ ହୁଏ ଗଙ୍ଗା ଛୁଇଁବାକୁ ମର୍ତ୍ତ୍ୟ, ନିଅଣ୍ଟିଆ ତେଲ ଲୁଣର ସଂସାରରେ ଟିପେ ତାର ଓଲମ୍ବିଲମ୍ ହୁଏନି, କି ମାୟା ରଚେ ସିଏ ନାରାୟଣଙ୍କୁ ବି ଟେର୍ ମିଳେନି, ଘରକୁ ସ୍ୱର୍ଗ କରିବାର ଜିମା ନିଏ, ଆଖି ବୁଝି ଯାବତ ଜାତନାର ଲହୁ ପିଏ, ପୁନେଇ ଆଲୁଅର ପଣତରେ ଉଆଁସ ରାତିକୁ ଘୋଡ଼ାଇ ପାପର ପଙ୍କରେ ପୁଣ୍ୟର ପଦୁମ ଫୁଟାଇ, ଶୈଶବରୁ ଶବ ଯାଏ ସବୁ ଭୂମିକାକୁ ନିଷ୍ଠାରେ ନିଭାଏ, ଘରକୁ ସ୍ୱର୍ଗ କରିବାର ଜିମା ନିଏ, କଣା ବାସନ ଫଟା ବାସନକୁ ପିଠି କରି ଅନ୍ତରର ଅସରନ୍ତି ଭଣ୍ଡାରରୁ ଅହରହ ପ୍ରୀତି ବାଣ୍ଟୁଥାଏ, ତ୍ୟାଗ ଓ ତିତିକ୍ଷାର ପସର ମେଲାଇ କାଳେ କାଳେ ସବୁରି ମନ ତୋଷୁଥାଏ, ପ୍ରଣୟ ବଲ୍ଲରୀ ଅବିକଳ୍ପା ସେ ତାର ବିକଳ୍ପ ନଥାଏ, କେବେ ତାର ବିକଳ୍ପ ନଥାଏ।
1: ବହୁତ ସୁନ୍ଦର କବିତା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ତେବେ ମ୍ୟାଡ଼ାମ୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆଜିର ଆମର କାର୍ଯ୍ୟକ୍ରମରେ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ବି ଧନ୍ୟବାଦ ମୋତେ ଏଇଭଳି ଏକ ସୁଯୋଗ ଦେଇଥିବେ।

ରାତି 8ରେ ପ୍ରଚାର କରିବୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 10ଟାରେ ରହିଛି ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ପଙ୍କଜ ଉଦାସଙ୍କ କଣ୍ଠରେ କେତୋଟି ଗଜଲ ଏବଂ ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ଗୁଲାମ ଅଲ୍ଲୀ ଖାଁଙ୍କ ଶାସ୍ତ୍ରୀୟ ଗାୟନ। ଶ୍ରୋତାବନ୍ଧୁ, ଏତ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମଚରିତ ମାନସର 221ତମ ଭାଗ। ସକାଳ 7:30 ଶୁଣିବେ କାର୍ଯ୍ୟକ୍ରମ ବିକଶିତ ସହର। ଏଥିରେ ରହିଛି ଆଲୋଚନା ଆମ ସହରର ବିକାଶରେ ପ୍ରତ୍ୟେକ ନାଗରିକର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିବେ ଜ୍ୟୋତ୍ସ୍ନାନନ୍ଦ ଏବଂ ଦେବସ୍ମିତା ପାଣିଗ୍ରାହୀ। ଆସନ୍ତାକାଲି ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ଶୁଣିପାରିବେ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ସାଦ୍ରୀ ଗୀତ ପରିବେଷଣ କରିବେ ସିଲଭେରିୟସ୍ ବିଲୁଙ୍ଗ ଏବଂ ସାଥୀମାନେ। ସକାଳ 10:00 ରହିଛି ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। ଆସନ୍ତାକାଲି ଅପରାହ୍ନ 5:00 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। 5:20 ରହିଛି ଶ୍ରୀମଦ୍ ଭାଗବତର 451ତମ ଭାଗ। 5:30 ପ୍ରଚାର କରିବ ଶିଳ୍ପ ଜଗତ କାର୍ଯ୍ୟକ୍ରମ। ଆସନ୍ତାକାଲି ସନ୍ଧ୍ୟା 6:10 ଶୁଣିବେ ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ। ରାତି 8:00 ପ୍ରଚାର କରିବୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଏବଂ ରାତି 10:00 ଶୁଣିପାରିବେ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଜଗଜିତ୍ ସିଂଙ୍କ କଣ୍ଠରେ କେତୋଟି ଗଜଲ ଏବଂ ରାତି 10:30 ରହିଛି ଲୋକଗୀତର କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିବେ ସୁଗ୍ରୀବର କିଷାନ ଏବଂ ସାଥୀମାନେ। ଶ୍ରୋତାବନ୍ଧୁ, ଏତ ଥିଲା ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ଓଡ଼ିଶୀ ସଙ୍ଗୀତର କାର୍ଯ୍ୟକ୍ରମରେ ଛାନ୍ଦ ପରିବେଷଣ କରୁଛନ୍ତି ସଦାନନ୍ଦ ସାହୁ, ଗୀତ ରଚନା ଭକ୍ତ ଚରଣ।

ଅରବିନ୍ଦଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ଅରୁଣ ମନ୍ତ୍ରୀଙ୍କ ରଚନା। ଶ୍ରୋତା ବନ୍ଧୁ, ଏଥିରେ ଏଥିସହିତ ଶେଷ ହେଲା ଆଜି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 463 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ LED ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ABDM ତୃତୀୟ ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ABDMକୁ ଆଗାମୀ 2026-2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2,700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିୟରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ଆଭା ID ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ OPD ପଞ୍ଜୀକରଣ ଏବଂ ESanjeevani ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା

0: ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ୍ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: କେଜିରୁ ପିଜି କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଇ ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
0: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି, ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସମ୍ମତ କହିଛନ୍ତି, ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇକେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,70,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇକେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
2: ସୁଭଦ୍ରା ପୋର୍ଟାଲରୁ ଏବଂ ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଇକେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରେ। ଯେଉଁ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନକ୍ୱାରି ଆଗରୁ କେବେ ଯାଇଥିବେ ଫିଲ୍ଡ ଇନକ୍ୱାରି ପାଇଁ ଆପଣ ନଥିବେ ସେମାନେ ବି ଏ ଫିଲ୍ଡ ଇନକ୍ୱାରିରେ ସାମିଲ ହୋଇପାରିବେ।
0: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଟିସି ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଟିଟିସିର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗ ମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ ଆର୍ଏନ୍ସି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,06,00,000 ଟଙ୍କା ବ୍ୟୟରେ 8 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 89,77,00,000 ଟଙ୍କା ବ୍ୟୟରେ ନିର୍ମିତ 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ

0: ତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବର୍ଣ୍ଣ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ଆଇସିଏଆର୍ର ମିଳିତ ଆନୁକୂଲ୍ୟରେ ପାଞ୍ଚଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସହଯୋଗ ଓ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଭୂମିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍ମରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା। ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ

0: ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି। 2015 ଏ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କାର ନିବେଶ କରିଛନ୍ତି। ଏହାଦ୍ୱାରା ଦେଶର ମତ୍ସ୍ୟ ଉତ୍ପାଦନ 2 ଗୁଣରୁ ଅଧିକ ହୋଇଛି। 2013-14 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 95,79,000 ଟନ୍ ହୋଇଥିବା ବେଳେ 2023-24 ଆର୍ଥିକ ବର୍ଷରେ ଏହା 195,00,000 ଟନ୍କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ରେକର୍ଡ ସଂଖ୍ୟକ 104% ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳ ସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଗତ 1 ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270%କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟ ଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତିକୁ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରାର ସୁପରିଚାଳନା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ। ଆଇବା ରାକ୍ଷୀ ପୁନି ଦିନ ଦିଆଯିବା ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଜମି ଲିଜ୍ ବାବଦ ରେକର୍ଡର ଠିକ୍ ଭାବେ ଦେଖରେଖ ଲାଗି ରାଜସ୍ୱ ବିଭାଗ ତରଫରୁ ଜାରି ହେଲା କଡ଼ା ନିର୍ଦ୍ଦେଶ। ଆଉର୍ ବାହାରିଲା ବିଏଡ୍ ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଲ। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଆଇବା ରଥଯାତ୍ରାକୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଦଶସୂତ୍ରୀ ନିର୍ଦ୍ଦେଶକେ ମାନିକରି ରଥଯାତ୍ରାର ସୁପରିଚାଳନା କରିବାରକେ ମୁଖ୍ୟମନ୍ତ୍ରୀ ବୈଠକଟି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ନୀତିକାନ୍ତିମାନଙ୍କୁ ଠିକ୍ ସମୟତି କରିବାର, ଯାତ୍ରୀମାନଙ୍କର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଅଗ୍ନିଶମ ସେବା ଉପରେ ଜୋର୍ ଦିଆଯିବାର।

0: ଲାଗ୍ବେ। ସବୁ ସ୍ତରନ ଅଧିକାରୀ ଆଉ କର୍ମଚାରୀମାନଙ୍କ ଭିତରେ ସହଯୋଗ ଆଉ ତାଲମେଲ ରଖବାର୍କେ ମୁଖ୍ୟମନ୍ତ୍ରୀ କହିଛନ୍। ରଥଯାତ୍ରା ସମିଆତି ସୁରକ୍ଷା ଲାଗି 12,000 ପୁଲିସ ଆଉ ସିଏପିଏଫ୍ ଯବାନ ମୁତୟନ କରାଯାଇଥିବା ବେଳେ 19 ବରିଷ୍ଠ ଆଇପିଏସ୍ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଇତାର ସହିତ ତଟରକ୍ଷୀ ବାହିନୀ ଆଉ ଭାରତୀୟ ନୌସେନା ଭିଲ୍ ସଜାଗ ରହିବେ। ଭକ୍ତମାନଙ୍କର ସୁବିଧା ଲାଗି ସହର୍ଣ୍ଣ 437 ସିସିଟିଭି କ୍ୟାମେରା, 65 ବଡ଼ ଏଲ୍ଇଡି ସ୍କ୍ରିନ୍, 1700 ବାୟୋ ଟଏଲେଟ୍ ଆଉ 8 ଅସ୍ଥାୟୀ ଡାକ୍ତରଖାନାର ବ୍ୟବସ୍ଥା କରାଯାଇଛି। ଇତାର ସହିତ ଦିବ୍ୟାଙ୍ଗ ଆଉ ବୟୋଜ୍ୟେଷ୍ଠ ଭକ୍ତମାନଙ୍କ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରର ଖାସ୍ ଦର୍ଶନ ଆଉ ହେଲ୍ପ ଡେସ୍କର ଭିଲ୍ ବ୍ୟବସ୍ଥା ହେବା। ଏ ବଛର ପୁରୀକେ 300 ଅଧିକା ଟ୍ରେନ୍ ଚଳାଚଳ କରବାର୍କେ ଥିବାରୁ ଟ୍ରେନ୍ର ସମୟ ଅନୁସାରେ ଭିଡ଼ ନିୟନ୍ତ୍ରଣ ଆଉ ସୂଚନା ଦେବାର୍କେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଆଇବା ରାକ୍ଷୀ ପୁନି ଅବସରରେ ସୁଭଦ୍ରା ଯୋଜନାର 5 କିସ୍ତି ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ହେଇଥିବାର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସୁଭଦ୍ରା ଯୋଜନା ବାବଦେ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଏହାଦେତକ ଏହି ଯୋଜନାଥି 317,966 ଜଣ ନୂଆ ଆବେଦନକାରୀ ରହିଛନ୍। ଡିବିଟିର ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମେପିଂ ବାଗିର କାମର ଅଗ୍ରଗତିକେ ନେଇକରି ସମୀକ୍ଷା କରାଯାଇଛି। ଏଥି 82,036 ଡିବିଟି ସକ୍ରିୟ କରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା 25 ତକ ହିତାଧିକାରୀମାନଙ୍କର କ୍ଷେତ୍ରସ୍ତରୀୟ ଯାଞ୍ଚ କରବାର୍କେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍।
1: 317,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ୍, ଇକେୱାଇସି, 353,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
0: ଜମି ଲିଜ୍ ବାବଦ ରେକର୍ଡର ଠିକ୍ ଭାବେ ଦେଖରେଖ ଲାଗି ରାଜସ୍ୱ ଅବିପର୍ଯ୍ୟ ପରିଚାଳନା ବିଭାଗ ତରଫ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିକରି ନ୍ୟାୟିକ ମାମଲାତି ହାଇକୋର୍ଟଙ୍କର ଆଦେଶ ଆଉ ଧାରିଜ ହୋଇଥିବାର ପ୍ରକ୍ରିୟାକେ ମାନବାର ସହିତ ଜରୁରୀ ରେକର୍ଡ ସୁରକ୍ଷିତ ଭାବେ ସଂରକ୍ଷଣ କରିକି ଠିକ୍ ସମିଆତି ଅଦାଲତକେ ଦେବାର୍କେ କହିଛନ୍। ଜମି ଲିଜ୍ ମାମଲାତି କେନ୍ସି ଅବହେଳା କି ଡେରି ଗୁରୁତର ସହିତ ନିଆଯିବା ବୋଲି ବିଭାଗ ତରଫ କୁହାଯାଇଛି। ଜିଲ୍ଲାପାଳମାନେ ପରିଦର୍ଶନ ସମିଆତି ନଥିପତ୍ର ଯାଞ୍ଚ କରିକି ତାର ସୁରକ୍ଷା ଆଉ ଉପଲବ୍ଧିକେ ସୁନିଶ୍ଚିତ କରିବେ। ଇତାର ଜରିଏ ରାଜସ୍ୱ ପ୍ରଶାସନକେ ସ୍ୱଚ୍ଛ ଆଉ ସୁବ୍ୟବସ୍ଥିତ କରବାର ଦିଗେ ବିଭାଗର ପ୍ରତିବଦ୍ଧତା ରହିଛି ବୋଲି ଡକ୍ଟର ପାଢ଼ୀ ସ୍ୱଷ୍ଟ କରିଛନ୍। ରାଜ୍ୟ ଆଇବା ବଛର ଏପ୍ରିଲ ଆଉ ମେ ମାସେ ପଞ୍ଚାୟତ ଆଉ ପୌର ନିର୍ବାଚନ ହେବା ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍। ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ଆଉ ଜିଲ୍ଲାପାଳଙ୍କ ସହିତ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍।
2: ଅର୍ଲି 2027 ଆମର ପଞ୍ଚାୟତ ଆଉ ପୌରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିଶ ହେଲା ପରେ ତାହାକୁ ଆମେ ଯଦି ଭାଗ କରିବୁ ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍ ଅପଡେଟେଡ୍ ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟୋରାଲ୍ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେଇ ବୁଥ୍ରେ ଯେମିତି ଭୋଟ୍ ଦେବେ।
0: ସୂଚନା ଅନୁସାରେ ଆଇବା 21 ଓସ୍ୱାନ୍ ପ୍ଲାଟଫର୍ମଟି ଆବାସୀ ଜରିଏ ନିର୍ବାଚନ ବାବଦ ଗୋଟିଏ ବୈଠକ ହେବା। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ବୈଠକଟି ସବୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗ ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ଲାଗି ଘରକେ ଘର ସର୍ଭେ କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯିବା ସହିତ 2022 ସହରାଞ୍ଚଳ ନିର୍ବାଚନ ବାବଦ ବିଲ୍ ଆଉ ବ୍ୟବହାର ପ୍ରମାଣପତ୍ର ସ୍ଥିତି ବୈଠକଟି ସମୀକ୍ଷା କରାଯିବା। ଭୁବନେଶ୍ୱରରେ ଥିବା ରେଲ୍ ସଦନଠାରେ 198 ରକ୍ଷା ପେନ୍ସନ୍ ସମାଧାନ ଶିବିର ଆୟୋଜନ କରାଯାଇଛି। ଭାରତୀୟ ସେନା ଆଉ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ସହଯୋଗତି ହୋଇଥିବା ଶିବିରଟି ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଆଉ ଭେଟେରାନ୍ମାନଙ୍କର ପେନ୍ସନ୍ ବାବଦ ଭିନ୍ ଭିନ୍ ଅଭିଯୋଗ ଆଉ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ଖାସକରି ବିଚାରାଧୀନ ମାମଲାମାନଙ୍କର ସମାଧାନ, ସରଳ କାର୍ଯ୍ୟପନ୍ଥା ଆଉ ଭିନ୍ ଭିନ୍ ବିଭାଗ ଭିତରେ ସଠିକ୍ ତାଲମେଲ ଉପରେ ଜୋର୍ ଦିଆଯାଇଥିଲା। କାର୍ଯ୍ୟକ୍ରମଟି କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷାବର୍ଷ ଲାଗି ଦ୍ୱିବର୍ଷିଆ ବିଏଡ୍, ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷାଫଳ ଆଜି ବାହାରିଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍କେ ଯାଇକରି

ପରୀକ୍ଷା ଫଳ ଦେଖିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ରାଜ୍ୟର 31ଟା ଶିକ୍ଷକ ଶିକ୍ଷା ଅନୁଷ୍ଠାନଟି ବିଏଡ୍ ଲାଗି 2450, ଏମ୍ଏଡ୍ ଲାଗି 300 ଆଉ ବିଏଚ୍ଏଡ୍ ଲାଗି 50ଟା ସିଟ୍ ରହିଛି। ପ୍ରୋଭିଜନାଲ୍ ମାର୍କକେ ନେଇକରି କେନ୍ସି ପ୍ରକାର ଆପତ୍ତି ଥିଲେ ଛାତ୍ରଛାତ୍ରୀମାନେ ଜୁଲାଇ 13 ତାରିଖ ତକ ବେଲବୁଡ଼ାର 6 ବଜେ ତକ ସାମ୍ସ ପୋର୍ଟାଲ୍ଟି ଅନ୍ଲାଇନ୍ ଅବଜେକ୍ସନ୍ ମଡ୍ୟୁଲ୍ ଜରିଏ ଅଭିଯୋଗ ଦାଖଲ କରିପାରିବେ। ସବୁ ଅଭିଯୋଗ ନିଷ୍ପତ୍ତି ଉତ୍ତରୁ ଚୂଡ଼ାନ୍ତ ମାର୍କ ଆଧାରଟି ନାଁ ଲେଖା ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। କେଜିନୁ ପିଜି ତକ ମାହାଲିଆ ଶିକ୍ଷାକେ ନେଇକରି ଦେଖାଦେଇଥିବା ଦ୍ୱନ୍ଦ୍ୱକେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱଷ୍ଟ କରିଛନ୍। ସେ କହିଛନ୍, ବୃତ୍ତିଗତ ଆଉ ସେଲ୍ଫ ଫାଇନାନ୍ସିଂ କୋର୍ସ ଛଡ଼ା ବାକି ସବୁ ପାଠ୍ୟକ୍ରମଟି ଶିକ୍ଷାକେ ପୂରା ମାହାଲିଆ କରାଯାଇଛି। ଯୋଜନା ଆଗନୁ ଯେନ୍ମାନେ ନାଁ ଲେଖାବାର ଲାଗି ଟଙ୍କା ଦେଇସାରିଛନ୍ ସେମାନଙ୍କୁ ଟଙ୍କା ଫେରାଯିବା। ବ୍ଲକ୍ ଗ୍ରାଣ୍ଟ କଲେଜ ବାବଦେ ମନ୍ତ୍ରୀ କହିଛନ୍, ସରକାର ଇ କଲେଜମାନଙ୍କୁ ଦରକାରୀ ଟଙ୍କା ଯୋଗାଇ ଦେବେ। ପୁରୀ ଶ୍ରୀମନ୍ଦିରନ ଆଜ ଦଶମୀ ତିଥି ଶ୍ରୀଜୀଉମାନଙ୍କର ଚକା ବିଜେ ନୀତି ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଆଉ ଉଷୁ ଲାଗି ଉତ୍ତରୁ ମହାପୁରୁ ଆଜ ଶୁଇବାର ଅବସ୍ଥାନୁ ଉଠିକରି ବସିବେ। ଅନବସର ଦଶମୀ ଅବସରରେ ମହାପୁରୁମାନେ ଆଜ ଚକା ଉପରେ ବିରାଜମାନ କରିବେ। ମହାପୁରୁମାନଙ୍କୁ ପୂରାପୂରି ଠିକ୍ କରିବା ଲାଗି ମଧ୍ୟାହ୍ନ ଧୂପ ଉତ୍ତରୁ ରାଜବୈଦ୍ୟ ଶ୍ରୀମନ୍ଦିର ଗାର୍ଦକେ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥି ଅବସରରେ ଆଇବାକାଲ ମହାପୁରୁମାନେ ଇ ମୋଦକ ଖାଇକରି ପୂରାପୂରି ଠିକ୍ ହେବେ ବୋଲି ବିଶ୍ୱାସ ରହିଛି। ରଥଯାତ୍ରା ସମିଆତି ସୁରକ୍ଷା ବ୍ୟବସ୍ଥା ଲାଗି ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ଭିତରେ ଥିବା ଇଲାକାକେ ଆଇବା 16-27 ତାରିଖ ତକ ନିଷେଧ ଉଡ଼ାଣ କ୍ଷେତ୍ର ଭାବେ ଘୋଷଣା କରିଛନ୍। ଏହି ସମୟ ଭିତରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ମାଛ ଚାଷୀମାନଙ୍କର ବିକାଶ ଆଉ ସେମାନଙ୍କର ଅବଦାନକେ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇକରି ଆଜ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶେ ମାଛ ଚାଷ କ୍ଷେତ୍ରଟି ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଆଉ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କର ଅବଦାନକେ ସମ୍ମାନ ଜଣାବାର ଲାଗି ଏହି ଦିବସ ପାଳନ କରାଯାଇଛି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ରାଜ୍ୟର ସବୁ ମାଛଚାଷୀ ଉଦ୍ୟୋଗୀ ଆଉ ମାଛଚାଷ ସାଙ୍ଗେ ଜଡ଼ିତ ସମ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍। ଏହି କ୍ଷେତ୍ରଟି ଓଡ଼ିଶାକେ ଗୋଟିଏ ଆଗଧାଡ଼ିର ରାଜ୍ୟ ବନେଇକରି ଭିଜନ 2036ର ଲକ୍ଷ୍ୟ ପୂରା କରବାର ଲାଗି ଆଗ୍କେ ଆସିବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ମାଛ ଉତ୍ପାଦନ ରପ୍ତାନୀ ଆଉ ମତ୍ସ୍ୟଜୀବୀମାନଙ୍କର ସଶକ୍ତିକରଣ ଦିଗେ ସରକାର ପଦକ୍ଷେପ ନେଉଛନ୍ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ ବରଗଡ଼ ଗସ୍ତି ଆସିକରି 2ଟା ଶିକ୍ଷାନୁଷ୍ଠାନର ନୂଆକରି ତିଆରି ହୋଇଥିବାର ଭିତ୍ତିଭୂମିର ଉଦ୍ଘାଟନ କରିଛନ୍। ବରଗଡ଼ ବ୍ଲକ ତୋରା କନିଷ୍ଠ ମହାବିଦ୍ୟାଳୟ 49,50,000 ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା ପ୍ରେକ୍ଷାଳୟ ଆଉ ବାଳିକା କମନ୍ ରୁମ୍ ଆଉ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ 49,53,000 ଟଙ୍କାତି ତିଆରି ନୂଆ ଶ୍ରେଣୀ କୋଠାର ଉଦ୍ଘାଟନ କରିଛନ୍। ରାଜ୍ୟ ଗୁଣାତ୍ମକ ଶିକ୍ଷା ସାଙ୍ଗେ ବର୍କସ୍ ଶିକ୍ଷା ଭିତ୍ତିଭୂମିକେ ସରକାର ପ୍ରାଧାନ୍ୟ ଦେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏ ଅବସରରେ କହିଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଇବା 4 ଦିନ ତକ ଭିନ୍ ଭିନ୍ ଜିଲ୍ଲାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ମୌସୁମୀ ଋତୁଟି ଜୁନ୍ 1 ରୁ ଜୁଲାଇ 10 ତାରିଖ ତକ ରାଜ୍ୟ ହାରାହାରି 341.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେଉଁଟା ସ୍ୱାଭାବିକନୁ 12% ଅତ୍କାଏ ବୋଲି କେନ୍ଦ୍ର ତରଫରୁ କୁହାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରୁ ଜଳସ୍ତର କମୁଥିବାରୁ 2ଟା ଗେଟ୍ ବନ୍ଦ କରାଯାଇଛି। ଏହାଦେ ଜଳଭଣ୍ଡାରୁ 8ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତିକେ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆଇବା ରାକ୍ଷୀ ପୂର୍ଣ୍ଣି ଦିନ ଦିଆଯିବା ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଆଉର୍ ବାହାରିଲା ବିଏଡ୍ ଏମ୍ଏଡ୍ ଆଉ ପିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଳ। ଆଜିର ଆଞ୍ଚଳିକ ଖବର ଶେଷ ହେଲା।

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲଜିୟମକୁ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଅକ୍ଲ୍ୟାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଉଭୟ ଦେଶର ଲୋକେ ଭାରତୀୟ ତ୍ରିରଙ୍ଗା ହାତରେ ଧରି କିଆ ଓରା ମୋଦି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପ୍ରାୟ 40 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି 2 ଦିନ ଲାଗି ଏହି ଐତିହାସିକ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ଲାଗି ନ୍ୟୁଜିଲାଣ୍ଡରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏହି ଗସ୍ତ ଅବସରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଜ୍ଞାନକୌଶଳ, ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାରେ ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥେୟତା ଲାଗି ସେ ଅଷ୍ଟ୍ରେଲିଆ ସରକାର, ଜନସାଧାରଣ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସଫଳ ହୋଇଛି। ତାଙ୍କର ଏହି ଗସ୍ତ ଦ୍ୱାରା ଭାରତ ଅଷ୍ଟ୍ରେଲିଆ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ଅଷ୍ଟ୍ରେଲିଆ ଗସ୍ତର ସଫଳତା ଦ୍ୱାରା ଉଭୟ ଦେଶ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ବିଶ୍ୱ ସମ୍ପ୍ରଦାୟ ପ୍ରତି ଏହାର ଏକ ସକାରାତ୍ମକ ଅବଦାନ ରହିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କାଟଠାରେ ତାଙ୍କର ଓମାନ ପ୍ରତିପକ୍ଷ ବାଦର ବିନ୍ ହମାଦ ଅଲ୍ ବୁସାଇଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ଓ ସାଇବର କ୍ଷେତ୍ର ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହିସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏହାଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୈତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି

ଏଠାରେ ସ୍ଥାନୀୟ ଭାରତୀୟ ବଂଶୋଦ୍ଭବଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ଉତ୍ସାହ ମାଧ୍ୟମରେ ଭାରତ ଓମାନ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ଉଭୟ ସମାଜ ଓ ଦୁଇ ଦେଶର ଭାଗିଦାରୀ ପ୍ରତି ସେମାନଙ୍କର ଅବଦାନକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ବିହାର ଗସ୍ତ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତାଲିମ କାର୍ଯ୍ୟକ୍ରମ ବିହାର ସାଧାରଣ ପ୍ରଶାସନ ଓ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନରେ ଆୟୋଜିତ ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ଆଜି ସଂସଦ ଭବନ ପରିସରରେ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ଉତ୍ତରାଞ୍ଚଳ ରେଳବାଇର 680 କିଲୋମିଟର ଦୀର୍ଘ ରେଳପଥରେ କବଚ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ଲାଗି 206 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ରେଳପଥର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତଥା ମାତ୍ରାଧିକ ଟ୍ରେନ୍ ଚଳାଚଳ କରୁଥିବା ରେଳପଥଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି, କବଚର 4.0 ସଂସ୍କରଣ ଦିଲ୍ଲୀ ଡିଭିଜନର ରେୱାରି ଦିଲ୍ଲୀ ଏବଂ ଶକୁରବସ୍ତି ଭତିଣ୍ଡା ସେକ୍ସନରେ କାର୍ଯ୍ୟକାରୀ କରାଯିବ। ଟ୍ରେନ୍ ଧକ୍କା ଭଳି ବିପଦପୂର୍ଣ୍ଣ ଅଘଟଣ ସମୟରେ ଏବଂ ଏପରିକି କୁହୁଡ଼ି ଭଳି ପ୍ରତିକୂଳ ପାଗରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଏହି ମିଶନ ଅଧୀନରେ ଦେଶବ୍ୟାପୀ ଏକ ସଶକ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ଦେଶବାସୀଙ୍କୁ ଏହି ଯୋଜନା ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ସମ୍ପୃକ୍ତ ଭିତ୍ତିଭୂମିର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ, ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ବର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜୀକୃତ ହୋଇଥିବା ବେଳେ 5,30,000 ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର୍ ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଇଟାଲୀର ଜାନିକ୍ ସିନର 7 ଥର ୱିମ୍ବିଲଡନ୍ ଚାମ୍ପିୟନ୍ ହୋଇଥିବା ସର୍ବିଆର ନୋଭାକ୍ ଜୋକୋଭିକ୍ଙ୍କୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:40ରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। କ୍ରିକେଟ୍ ଭାରତ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକକ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତୀୟ ଦଳ 3 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଛି। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ଏହି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍କୁ ମିଶାଇ ଭାରତୀୟ ମହିଳା କ୍ରିକେଟ୍ ଦଳ 16 ଥର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଛି।

0: ସେଥିମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟ ଲାଭ କରିଥିବା ବେଳେ ଭାରତ ତିନୋଟିରେ ବିଜୟ ଲାଭ କରିଥିଲା। ଅନ୍ୟ ଏଗାରଟି ମ୍ୟାଚ୍ ଅମୀମାଂସିତ ରହିଥିଲା। 2021 ଜୁନ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲଜିୟମକୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଯଶୀପୁର ବ୍ଲକର ରାମତୀର୍ଥଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଚାରାରୋପଣ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ,
3: ଗତବର୍ଷ ବି ବୃକ୍ଷରୋପଣ ହୋଇଥିଲା। ବାସ୍ତୁରେ ଏକ ଜାଗାକୁ ଆମେ ଗୋଟେ ମଡ଼େଲ ଇକୋ ପାର୍କ ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଏଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ତ ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3 କୋଟିରୁ 4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି।
2: ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
4: ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣଙ୍କୁ ଲେପ୍ରୋସି କଲୋନୀରେ ଦିଆଗଲା, ଯୋଉଟାକି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବା ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ। ଆଉ ପଟ୍ଟା ନ ପାଇବା କାରଣରୁ ପଟରୁ ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହେଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଜଣଙ୍କୁ ଶିରନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯୋଉ 27 ଜଣ ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯୋଉ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉ।
2: ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ତାରିଖଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32 ମହାବଳ ବାଘ ରହିଥିବା ବେଳେ 20ରୁ ଊର୍ଦ୍ଧ୍ୱ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4 ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 9 ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି ରହିଥିଲେ ଅଗଷ୍ଟ ମାସ 4 ପର୍ଯ୍ୟନ୍ତ

0: ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି। ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ 18,70,680 ଜଣ ମତଦାତା ରହିଛନ୍ତି। ସେଥିମଧ୍ୟରୁ 9,07,238 ଜଣ ପୁରୁଷ ଓ 9,07,238 ଜଣ ମହିଳା ମତଦାତା ଅଛନ୍ତି। 352 ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ମୋଟ 2,724 ମତଦାନ କେନ୍ଦ୍ର ହୋଇଛି। 63,946 ଜଣ ମୃତ ମତଦାତା ଏବଂ 32,623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ଶୁଣନ୍ତୁ ଆଲୋଚନା ବୃକ୍ଷରୋପଣ। ଆଜି ଶୁଣିବେ ଏହାର ଦ୍ୱିତୀୟ ଭାଗ। ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ଲକ୍ଷ୍ମୀ ଦାସ ମିରାଜ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଅଛନ୍ତି ରୀନା ଦୀପ।

0: ଶଶିକା
1: ହଏ ଗା ଦାଦା,
0: ଆମେ ଦୁଇଜଣ ତ ପହଞ୍ଚିଲୁ ନ ବୋଇଲେ ଆମର ଶ୍ରୋତା ଭାଇ ବହିନ ମାନକେ ଜୁହାର ଭେଟ କରିକିରି ଆଜିର କାର୍ଯ୍ୟକ୍ରମଟାକେ ଆରମ୍ଭ କରମା।
1: ହଏ ଦାଦା।
0: ବୋଇଲେ ଶ୍ରୋତା ଭାଇ ବହିନ ମାନେ ଆପଣ ମାନକେ ଆଜିର ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ ଜୁହାର। ଆରୁ ଆଶା କରୁଛୁ ଯେ ଆପଣ ମାନେ ଭଲେ ଭଲ ଥିବେ ଆରୁ ନିଜର କାମ ମାନକେ ମାନେ ଚାଷ କାମ ମାନକେ ବଢିଆ ସେ କରୁଥିବେ।
1: ଦାଦା, ଚାଷ ବାସର ସମୟ ତ ଆସି ପହଞ୍ଚି ଗଲା।
0: ହଇ ହଇ ହଇ।
1: ଆରୁ ଆଜିକାଲି ତ ଦାଦା ସବୁ ସମୟ ଥି ସବୁ ଚାଷବାସ ମାନେ ହଉଛି, ହେଲେ ଆମର ଚାଷୀ ଭାଇ ବହିନ ମାନେ ସେତାର ଫାଇଦା ବି ଉଠାଉଛନେ। କେତେ ସବୁ ପରୀକ୍ଷା ନିରୀକ୍ଷା କରି କରି ବିହନ ମାନେ ସବୁ ବନା ହଉଛି, କେନ୍ ବିହନ ଥି କେତେ ଲାଭ ମିଲବା, କେନ୍ଟା ଅତକା ଅମଳକ୍ଷମ ଏ, କାହାର ମାନେ କମ୍ ପାନ୍ ଥି ବି ହେବା, ଆର୍ କେନ୍ଟା ଅତକା ଟିକେ ପାନ୍ ହେଲେ ବି ସେଟା ଏତେ ନଷ୍ଟ ନି ହେବା, ଏନ୍ତା କେତେ କେତେ ସବୁ ପରୀକ୍ଷା ନିରୀକ୍ଷା ହେଇକରି ଆଜିକାଲି ଚାଷବାସ ମାନେ କରା ହଉଛି।
0: ବିଲକୁଲ ବିଲକୁଲ।
1: ତ ଯାହା ପରୀକ୍ଷା ନିରୀକ୍ଷା ହଉଛେ ସେ ସବୁ ଜିନିଷ ମାନେ ଆମର ବଜାର ମାନକେ ଆସୁଛେ, ସେଠାନୁ ଆମର ଚାଷୀ ଭାଇ ବହିନ ମାନେ ସେଟା ମାନକେ ଘିନି କରି ନିଜର ଚାଷବାସ ଥି ସାମିଲ କରୁଛନ୍। ସବୁ ଜିନିଷ କି ବିହନ ଠାନୁ ନେଇକରି ଖତ ସାର ଆମର ଉଷ କଷା ସବୁ
0: ହୋଇଗା ହୋଇ।
1: ତ ସବୁଠାନୁ କେନ୍ତା ଭଲ ଏ, କାଁ ଗୁଣ ମାନ ଅଛେ ସେ ତାର ଦୁକାନ ବାଲା ତ କହିବା ହିଁ କହିବା, ହେଲେ ଫେର ଘେ ନିଜକେ ଟିକେ ଚାଲାକ ହେବାର ଅଛେ ଦାଦା।
0: ବିଲକୁଲ।
1: କାଁ କରିକି ଯଦି ମୋର କେନ୍ ଜିନିଷଟେ ବିକ୍ରି ନି ହେବାର ସେ ତାର ଗୁଣ ମାନ ହେତେ ଭଲ ନି ନ, ସେ ଜିନିଷକେ ଏତକି ଭାଇ ବହିନ ମାନେ ପସନ୍ଦ ନେଇ କରବାର ଚାଷବାସ କରବାର ଲାଗି, ହେଲେ ମୁଇଁ ତ ଇ ବିଚାରରେ ରହିମି କିନି ଯେ ଏନ୍ତା କେନ୍ ମାନେ ଏତେ ମୁଇଁ ତାର ଟିକେ ଭଲ ଗୁଣ ମାନେ କହିଦେତି, ଅତକା ଟିକେ ବଢେଇ ଚଢେଇ କରି ଆର ଇତାକେ ବିକ୍ରି କରିଦେତି।
0: ହେଲେ ଆମର ଇ ଅଞ୍ଚଳର ଯେନ୍ ଚାଷୀ ଭାଇ ବହିନ ମାନେ ଅଛନ୍, ସେମାନେ ସେମାନଙ୍କର ଫସଲ ମାନଙ୍କର ଏନ୍ତା କିଛି କହିକିରି ବିକ୍ରି ବଟା କରି ପାରୁଛନ୍ ଭାଇଲ? ନାଇଁ ପାରବାର,
1: ନାଇଁ ପାରବାର ଦାଦା।
0: ହେଲେ ଆମେ ତ ଆମର ଇନର ଚାଷୀ ଭାଇ ବହିନ ମାନକେ ଏଇଟା ବିଶ୍ୱାସ କରୁଛୁ କି ସେମାନେ ଯାହା ଫେର କରୁଛନ୍ ବନେ କରି କରୁଛନ୍, ଆରୁ ବିଶେଷ କରି ଦେଖବ ସହର ଲୋକମାନେ କାଣା କରୁଛନ୍ ପଚରାସନ୍, ଭାଇ ରେ କେନ୍ ଗାଁରୁ ଆଣିଛୁ ବୋଲେ ସେମାନେ କହିବେ ନେହି ମୁଇଁ ତ ଇ ରିଉରୁ ଆଣିଛେ, କି କହିବେ ନି ନୂଆ ଗାଁରୁ ଆଣିଛେ, କି କହିବ କି କୁଆରମୁଣ୍ଡାର ସେ ଗାଁରୁ ଆଣିଛେ ବୋଇଲେ ସେମାନେ ଜାଣସନ୍ ଯେ ମାନେ ଗୋବର ଖତ ଦେଇକରି ଚାଷବାସ କରିଥିବେ, ମାନେ ଜୈବିକ ପଦ୍ଧତିରେ ଚାଷବାସ କରିଥିବେ ବୋଲେ ଇମାନଙ୍କଠୁ ଘିନିଲେ ଆମକେ ଭଲ ଇ ଯେନ୍ ପୋଷକ ତତ୍ତ୍ୱ ବାଲା ଇ ଯେନ୍ ପନିପରିବାଟା ମିଲ୍ବା।
1: ହଁ ଦାଦା, ହେନ୍ତା ନ ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଅଛନ୍, କହିମା ବୋଇଲେ ଆମର ରବି ଗୌଡ଼ ଭାଇର କଥା ଯଦି କହିମି ବେଲେ ସେ ସବୁବେଳେ କେନ୍ତା କରି ଅତକା ଲାଭ ପାଇବି ସେଥିର୍ଲାଗି ବିହନ ଚୟନ ଉପରେ ବେଶୀ ଗୁରୁତ୍ୱ ଦେସନ୍।

0: ତ ସେ ସେତ୍କି ସଚେତନ ହେସନ୍ ବୋଲି କରି ସିନା ତାହାକୁ ସେନ୍ତା ବିହନଟା ବାଛବାର୍କେ ସୁବିଧା ହେସି, ଆରୁ ସେଟାକେ ସେ ଆନିକରି ଅତ୍କା ଲାଭବାନ ହେଇପାରସନ୍। ତ ଆମର ଅଲଗା ଭାଇ ବହେନ ମାନେ ଯେନ୍ମାନେ ବି ଅଛନ୍, ସେମାନଙ୍କେ ବି ସେତ୍କି ସଚେତନ ହେବାର ଅଛେ ଆରୁ ଶିକ୍ଷିତ ବନପାରୁଛେ। କାଁ କରିକି ଚାଷ ବାସ ଥି ଶିକ୍ଷାର ଭୂମିକା ବହୁତ ହେ,
1: ବହୁତ ହେ, ବହୁତ ହେ। କାଁ କରିକି ତମେ ଯେନ୍ କହିଲ ଇ ଭାଇଙ୍କର କଥା, ଇ ଯେନ୍ ବିହନ ବାବଦରେ ବେଶୀ ଖର୍ଚ୍ଚା କରସନ୍,
0: ହଏ ହଏ ହଏ,
1: ଆରୁ ଯେତେବେଲେ ସେ ପଲ୍ହା ପକାସନ୍, ଚାରା ବନାସନ୍, ସେତ୍କି ବେଲେ ଫେର୍ ସେ ବିଶେଷ ଧ୍ୟାନ ଦେସନ୍। କାଁ କରିକି ସେ ଚାରାଟା ଯଦି ଭଲ ଭଲ ସେ ହେଲା ବୋଇଲେ ତାକର ଯେନ୍ ମୁଖିଆ ଯେନ୍ ଜମି ଥି, ଯେତେବେଲେ ଯେନ୍ ପନିପରିବା ମାନକେ ଲଗାବେ, ସେତ୍କି ବେଲେ ସେତ୍କି ଅସୁବିଧା ନାଇଁ ହେବା। କିନ୍ତୁ ଚାରା ବନାଲା ବେଲେ ଯଦି ଅସୁବିଧା ହେଇଯାଇଛେ, ରୋଗିଣା ବାଲାଟା ବାହାରିଲା ବୋଇଲେ ସେଟା ଅସୁବିଧା ହେଇଯିବା। ହେଥିର୍ ଲାଗି ସେ ପହିଲା କରି ଛୋଟ ଛୋଟ ଆକାରେ ସେ ଚାରା ମାନକେ ବନାବାର ଆଗରୁ ପରୀକ୍ଷା ଫେର୍ କରସନ୍ କି ଠିକ୍ ସେ ଗଜା ବାହାରୁଛେ କି ନାଇଁ। ଆଉ ଏତ୍କି ଯଦି ତମେ ସମୟଟା ନେଇ ଦେବ ବୋଇଲେ ତ ନେଇ ହୁଏ। ତ ଇ ଜ୍ଞାନଟା ରହିବାର କଥା ଯେ ମତେ କାଣା କରବାର ଅଛେ, ଭଲ ବିହନଟା ବାଛବାର ଅଛେ ଯେନ୍ଥିରେ ଖର୍ଚ୍ଚା ଟିକେ ବେଶୀ ଆସ୍ବା। ଗୋବର ଖତ ଦେଇକରି କି ଜୈବିକ ଖତ ଦେଇକରି ଆମେ ଚାରା ବନାମା, ଯଦି ଆମେ ଘିନି କରି ଆନୁଛୁ ଜିଆ ଖତ ବୋଇଲେ ଖର୍ଚ୍ଚା ଟିକେ ବେଶୀ ଲାଗ୍ବା। କିନ୍ତୁ ଥରେ ଇ ଯେନ୍ ଚାରା ଗୁରା ବଢ଼ିଆ ସେ ହେଇଯାଇଛେ ବୋଇଲେ ଆମର ବାକି ଚିନ୍ତା ଗୁରା ବହୁତ ମାତ୍ରାରେ କମିଗଲା।
0: ହଁ ଦାଦା, ଆର୍ ତାର ବାଦେ ରହିଲା ମାଟିର ସ୍ୱାସ୍ଥ୍ୟ। ଇଟା ଆମର ଆଘେ ଯେନ୍ ଅଜାବୁଡ଼ୁ ମାନେ ଥିଲେ ସେମାନେ ଯେତ୍କି ବି ଶିକ୍ଷିତ ଥିଲେ ଏକା, ପରିବେଶକେ ସୁହାଲା ବେଗରି ତ ଚାଷବାସ କରୁଥିଲେ। ତାର ବାଦେ ସେମାନଙ୍କର ଟାଇମ୍ ଥି ଏତେ ସବୁ ଇ ରାସାୟନିକ କୀଟନାଶକ ହେଲା କି ସାର ମାନେ ନେଇ ଆସିଥାଏ, ଆରୁ ସେମାନେ ପ୍ରାକୃତିକ ଚାଷ କରବାର ମହତ୍ଵକେ
1: ଜାଣିଥିଲେ।
0: ହେଲେ ଏହା ଦେଖା ଆମର ଭାଇ ବହେନ ମାନେ ଶିକ୍ଷିତ ହେଲେ ବି ମାଟିର ସ୍ୱାସ୍ଥ୍ୟକେ ସେମାନେ ଅନଦେଖା କରୁଛନ୍, ଆରୁ ତାଙ୍କର ଯେନ୍ ନଲେଜଟା ଅଛେ ସେତାକେ ଖାଲି ଉତ୍ପାଦନ କେନ୍ତା କରି ଅତ୍କା ହେବା ସେଥି ହିଁ ମାନେ ବ୍ୟବହାର କରୁଛନ୍।
1: ଆରୁ ଇଠାନେ ମୁଇଁ ଆଉ ଗୋଟେ କଥା କହିମି କି ଇ ଯେନ୍ ଆମର ଜ୍ଞାନଟାକେ ବୁଦ୍ଧି ବିବେକଟାକେ ଖାଲି ଆମେ ପଇସା ରୋଜଗାର କରବାର ଲାଗି କର୍ମା, କହିବାର କଥା ଏଇଟା ହେ କି ଆମେ ରାସାୟନିକ ସାର ଦେଲା କି କୀଟନାଶକ ମାରିଲା ଯେନ୍ତା ସେନ୍ତା ହେଲା ଆମେ କରଲା ଆରୁ ବିକ୍ରି ବଟା କରିକିରି ପଇସା ରୋଜଗାର କଲା, ଏଇଟା ହିଁ ଯଦି ଆମର ଲକ୍ଷ୍ୟ ଥିବା ବୋଇଲେ ସେ ଜ୍ଞାନର କିଛି ମାନେ ମୂଲ୍ୟ ନାଇଁ ରହିଲା।
0: ବିଲକୁଲ ନାଇଁ,
1: କାହିଁ କରିକି ଆମେ ତ ଚାଷବାସ କରୁଛୁଁ ବୋଇଲେ ଖାଲି ଇ ଯେନ୍ ପଇସା ରୋଜଗାର କର୍ମା ଆରୁ ଅଲଗା ଲୋକମାନଙ୍କେ ଅସୁବିଧା ଥି ପକାମା ବୋଇଲେ ତ ଆମେ କାଣା କରୁଛୁ, ସେମାନଙ୍କର ବିରୋଧନେ ଆମେ କାମ କରୁଛୁ। କିନ୍ତୁ ଆମେ ଯଦି ସେଟାକେ ହିଁ ଭଲସେ ଟିକେ ଚିନ୍ତା କର୍ମା ଆରୁ ଇ ଯେନ୍ ଠିକ୍ ହିସାବ କିତାବରେ ତମେ ଯେନ୍ତା କହିଲ ଜୈବିକ ପଦ୍ଧତି ନେଇକି ଆମର ଅଜାବୁଡ଼ୁ ମାନେ କରୁଥିଲେ ସେ ବାଗରେ କିଛି ଭାବମା, ଆରୁ ଫସଲ ବି ଭଲ ହେବା, ତାକେ ଅଧିକା ରେଟ୍ରେ ଆମେ ବିକ୍ରି ବି କରିପାର୍ମା, ସେ ବାଗରେ ଯଦି ଆମେ ଚିନ୍ତା କରଲା ବୋଇଲେ ସବୁ କରଲାଭ ହେବା। କିନ୍ତୁ ଆମେ ଏ ଜ୍ଞାନଟାକେ ଅଲଗା ପ୍ରକାର ଟିକେ ବ୍ୟବହାର କର୍ମା, ଯେନ୍ଟାକି ଆଜିକାଲି ବେଶୀ ମାତ୍ରାରେ ହେଉଛେ କି ଉଲ୍ଟା ହିଁ ବ୍ୟବହାର ହେଉଛେ, ଆରୁ ତାରି ଲାଗି ବହୁତ ଅସୁବିଧା ହେଉଛନ୍। ଇଟା ଜାଣବାର କଥା ଯେ ଆମର ଯେତେ ବି ଭାଇ ବହେନ ମାନେ କ୍ୟାନ୍ସର୍ଥି ପଡ଼ୁଛନ୍ କି ବିଭିନ୍ନ ପ୍ରକାର ମାରାତ୍ମକ ରୋଗଥି ପଡ଼ୁଛନ୍, ସେମାନଙ୍କେ ଇ ରୋଗ ମାନକେ ଦେବାର ଯେନ୍ କାମ ମାନେ ଆମେ ଫେର୍ କରୁଛୁଁ ଚାଷୀମାନେ, ସେଥିର୍ ଲାଗି ଯଦି ଆମେ ଚାହେମା ବୋଇଲେ ଆମର ଇନେ ଜ୍ଞାନଟାକେ ଠିକ୍ ଠିକ୍ ହିସାବରେ ବ୍ୟବହାର କର୍ମା, ଆରୁ ଆଜିକାଲି ଯେନ୍ ଯେନ୍ କ୍ଷେତ ବଚା ଅଭିଯାନ ଚଲାଉଛୁଁ ସେଇଥିରେ ଖାଲି କ୍ଷେତଟା ନି ବଚବା, ସେଇଥିରେ ଆମର ଚାଷବାସରେ ଆମର ଯେନ୍ ନୈତିକତା ଯେନ୍ ଅଛେ ସେଟା ଫେର୍ ବଚବା, ଆମେ ଲୋକମାନଙ୍କର ଜୀବନ ବଚାବାର ଲାଗି କାମ କରୁଛୁଁ ଇଟା ଫେର୍ ଘଟବା। ତ ଇ କଥା ମାନକେ ଧ୍ୟାନ ଦେଇକରି ହିଁ ଆମେ ଚାଷବାସ କର୍ମା ବେଲେ ଲୋକ ତ ଆମକେ କିଛି ନି କହିବେ, କିନ୍ତୁ ଆମକୁ ଭିତରୁ ଭଲ ଲାଗ୍ବା ଯେ ଆମେ ଲୋକମାନଙ୍କେ ବଢ଼ିଆ ଇ ଯେନ୍ ଫସଲ ମାନକେ ଦେଉଛୁଁ ଆରୁ ଆମର ଦ୍ୱାରା କିଛି ପାପ ନାଇଁ ହେବାର, ଇଟା ରହିଲା କଥା।
0: ହଁ ଦାଦା, କ୍ଷେତ ବଚାଓ ଅଭିଯାନଟା ଯେନ୍ ଚଲା ହେଇଛେ ସେଥିନୁ ଆମର କ୍ଷେତ ମାନକେ ମାନେ କେନ୍ଦାର ବଞ୍ଚା ଯିବା, ତାର ସ୍ୱାସ୍ଥ୍ୟ ରକ୍ଷା ହେବା, ସେ ବିଷୟରେ ସଚେତନ କରାଯାଉଛେ, ସମସ୍ତେ ଆଗଭର ହେଇକରି ସେଟା ମାନେ କରୁଛନ୍। ହେଲେ କ୍ଷେତ ବଞ୍ଚିଲେ ତ ଫେର କାଇଁ ଜୀବନ ବଞ୍ଚବା।
1: ବିଲକୁଲ ବିଲକୁଲ, କାଇଁ କରିକି ସେଠାନୁ ହିଁ ତ ଆମର ମୁଖ୍ୟ ଜିନିଷଟା ଆସୁଛେ।
0: ହଏ ଦାଦା, ଜୀବନ ଥିଲେ ଜୀବିକା ଅଛି,
1: ହଏ ସେଟା ଫଲ ଆକାରରେ ପାଇମା, ଫଲ ଗଛ ଯଦି ଲଗେଇଛୁ ସେଟାକେ ବି ଯଦି ଆମେ ସେଇ ବାଗରେ ହିଁ ଯେନ୍ ରାସାୟନିକ କୀଟନାଶକ ସାର ଦ୍ୱାରା ଆମେ କରିଥିମା ବୋଇଲେ ସେଠାନେ ଆମକେ ଇ ଯେନ୍ ବିମାରୀ ମିଲ୍ବା, ଯଦି ଆମେ ଠିକ୍ ଆକାରରେ କରିଛୁ ଠିକ୍ ଭାବରେ କରିଛୁ ବୋଇଲେ ସେଠାନୁ ଆମକେ ଜୀବନ ମିଲ୍ବା, ସେ ବାଗରେ ହିଁ ବାକି ଯେତେ ବି ଚାଷବାସ ଅଛେ ତାର କଥା ଅଛେ। ତ ଆମକେ ନିହାତି ଭାବରେ ଆମର ଇ ଯେନ୍ ଶିକ୍ଷାଟାକେ ବ୍ୟବହାର କରବାର ଅଛେ, କିନ୍ତୁ ଆମର ବିବେକଟା ଟିକେ ଭଲ ରହିବାର କଥା।

0: ପାରିବା କାରଣ ସରକାର ତ ଆମେ ନିଜେ ସରକାରକୁ ତ ଆମେ ନିଜେ ଗଢୁଛୁ କାହାକୁ ନିର୍ଭର କରିବା ପରିବର୍ତ୍ତେ ଆମକୁ ନିଜକୁ କରିବାକୁ ପଡିବ ଏଇ ମାନସିକତା ଲୋକମାନଙ୍କ ନିକଟକୁ ଆସିଗଲେ ସେମାନେ ପୁଣି ଏଇସବୁ କାମ କରିବେ ତ ସେ ଭାବନ୍ତି ଯେ ଏ ଗଛ କାମଟା ଜଙ୍ଗଲ ବିଭାଗର ତ ଜଙ୍ଗଲ ବିଭାଗ କହୁଛନ୍ତି ସେମାନେ ସେଟା କାମ କରିବେ ଆମେ କାମ କରିବୁ କାହିଁକି ଆମେ ଗଛ ଲଗେଇଲେ କଣ ଆମକୁ ପଇସା ମିଳିବ କି ଏଇଠି ବୋଲି ଆମେ ପ୍ରଶ୍ନ ଶୁଣିବାକୁ ମିଳେ ତ ସେମାନଙ୍କୁ ବୁଝେଇ ଦିଏ ଦେଖ ଗଛ ତୁମେ ଲଗେଇବ ଗଛ ତୁମର ତ ଫଳ ବି ତୁମର ଲଗେଇବ ନାହିଁ ତାହେଲେ ତ ଫଳ ପାଇବ କୋଉଠି ଫଳ ପିବ ନାହିଁ କିଛି ମିଳିବ ନାହିଁ ତେଣୁକରି ତମକୁ ଗଛ ଲଗେଇବାକୁ ପଡିବ ଆଉ ସରକାରକୁ ଆମକୁ ନିର୍ଭର କରିବାର ନାହିଁ ସରକାରକୁ ଆମେ ନିଜେ ଗଢୁଅଛୁ ସରକାର ଆମେ ନିଜେ ତେଣୁ ସରକାର ବୋଲି ଆମେ ସେ କାମକୁ ସରକାରଙ୍କ ହାତ ମୁଣ୍ଡ ଉପରେ ଠେଲି ଦେଇପାରିବା ନାହିଁ ସେ କାମକୁ ଆମର ମୁଣ୍ଡକୁ ନେବାର ଅଛି
1: ତ ଆପଣଙ୍କର ଏ ଯେନ୍ ବୃକ୍ଷରୋପଣ ହଉ କି ବୃକ୍ଷକେ ମାନେ ଯତ୍ନ ଦେବାରଟା କି ସେତାକେ କଟବାର ନୁ ବଞ୍ଚାବାରଟା ଏଥି ଆପଣଙ୍କର ସାଙ୍ଗେ କେତେ ଲୋକ ଯୋଡ଼ିଲେନ ସାମିଲ ହେଲେନ ଆପଣଙ୍କର ହିସାବେ ନିହାତି ତ କିଛି ଏକଲା ତ ମାନେ କେହିନି କାମ ସମ୍ଭବ ନି ହେଇପାରେ କେତେ ଜଣକେ ଆପଣ ଏକଲା ଯାଇକରି ବୁଝେଇ ପାରିବେ ତ ଏନ୍ତା କେତେ ଜଣ ଆପଣଙ୍କର ସହିତ ସାମିଲ ହେଲେନ ଇ କାମ
0: ଏବେ ପାଖାପାଖି 30-50 ଜଣ ଅଛନ୍
1: ଆଜ୍ଞା
0: ପୁଣି କେତେ ଜଣ ସାହାଯ୍ୟ ନ କଲେ ମଧ୍ୟ ସେମାନେ ମାନସିକ ସ୍ତରରେ ସେମାନେ ମତେ ସାହାଯ୍ୟ କରନ୍ତି ଯୋଉ କାମ କରୁଛୁ ସେ କରାଯାଉଛି ସେ କାମଟା ମାନେ ନିହାତି ଆମର ସୁସ୍ଥ ସମାଜ ପାଇଁ ଦରକାର
1: ଆଜ୍ଞା ତ ଆର୍ଥିକ ହିସାବରେ ବି ସାହାଯ୍ୟ ସହଯୋଗଟା ମିଳିଛି କି
0: ଆର୍ଥିକ ନାହିଁ କହିଲେ ଚଲେ
1: ଆଜ୍ଞା ବୋଲେ ନିଜର ହିସାବରେ ହିଁ କରବାର ପଡ଼ସି ସେ ତାର ବ୍ୟବସ୍ଥା କହୁନ
0: ଆମେ ବି ସମାଜରୁ ବହୁତ କିଛି ପାଇଛୁ ତେଣୁ ଆମକୁ ମଧ୍ୟ ସମାଜ ପାଇଁ କିଛି କରବାର ଅଛି
1: ଆଜ୍ଞା
0: ସେଇ ଲକ୍ଷ୍ୟକୁ ମୁଁ ମାନେ ଭାବି ନେଇଛି ଆଉ ସେଥିପାଇଁ ମୁଁ କିଏ ସାହାଯ୍ୟ ନ କଲେ ମଧ୍ୟ ମୋ ନିଜ ମାନେ ସତୀ ସାମର୍ଥ୍ୟରେ କାମ ଚଲେଇଛି
1: ଆଜ୍ଞା ତ ଆପଣଙ୍କର ନିଜର ଯେନ୍ ଫଲ ବଗିଚା ଅଛି ସେନ କାଇଁ କାଇଁ ଗଛ ଲଗେଇଛନ୍
0: ଆମର ଫଲ ବଗିଚାରେ ଆମ୍ବ ଗଛଟା ବେଶୀ ଅଛେ
1: ଆଜ୍ଞା
0: ତାପରେ କାଜୁ ବଢେଲ ତୁଟ ତାପରେ ଅଁଲା ପିଜୁଲି କଦଳୀ ଏସବୁ ମାନେ ଅନେକ ଗୁଡିଏ ଫଳ ବୃକ୍ଷ ଅଛି ଖଜୁରୀ ମଧ୍ୟ
1: କେତେ କେତେ ଏରିଆରେ ଅଛି ଆପଣଙ୍କର ଫଳ ବଗିଚାଟା
0: ଏଇଟା ମୋର ଫଳ ବଗିଚା ପାଖାପାଖି 2 ଏକର ହବ
1: ଆରୁ ଗଛ ଲଗାବାର ସେ ଭିତରେ ବ୍ୟବସ୍ଥା କଲେ ନ କେ
0: ହଁ ହଁ ଏ ବର୍ଷ ଆହୁରି ଫଳ ଗଛ ଲଗାବାର ଯୋଜନା ଅଛି ଯେମିତିକି ନଡ଼ିଆ ତାପରେ ଆମର ଲିଚୁ ସାନ୍ତରା ବହୁତ ଗୁଡିଏ ଫଳ ଗଛ ଏ ବର୍ଷ ଲଗେଇବାର ପ୍ଲାନ ଅଛି ବେଲ ମଧ୍ୟ ଅଛି
1: ତ ଫଲ ଚାଷରୁ କେତେ କାଣା ମାନେ ଆର୍ଥିକ ସହାୟତାଟା ପାଇପାରସନ୍
0: ଫଲରେ ମାନେ ନିଶ୍ଚିତ ଭାବରେ ଲାଭ ଅଛି କିନ୍ତୁ ଗଛ ଗୁଡାକ ଛୋଟ ଛୋଟ ଅଛି ମାନେ 4 ବର୍ଷର
1: ବୋଲେ ଏହାଦେ ହେନ୍ତା କିଛି ବିକ୍ରି ବଟା ନେଇ ହେବାର ସେନୁ କହୁ ହଁ
0: ହଁ କିନ୍ତୁ ବହୁତ କମ ହେଲା ତେଣୁ ସେଟା ଲାଭ କୁହାଯାଇ ପାରିବ ନାହିଁ ତ ଆସନ୍ତା ବର୍ଷ ବେଳକୁ ମାନେ ଲାଭ ହେବ ଆଉ ଯୋଉ ଏଥରକ ଯୋଉ ମାନେ ପାଣିପାଗରେ ମାନେ ଡିଷ୍ଟର୍ବ ହେଲା ତ ବହୁତ ଫଳ ଆସିଥିଲା ଛୋଟ ଗଛ ମୁଁ ଭାବୁଥିଲି ଏ ବର୍ଷ ମାନେ ବହୁତ ଫଳ ଆମ୍ବ ବିକିବି ବୋଲିକି କାହିଁକି 40 ଗଛ ଅଛି କିନ୍ତୁ ଯୋଉ 3 ଯୋଉ ଝଡ଼ ତୋଫାନ ହେଲା ୟାର ଭିତରେ ଫଳ ପାକ ଲେବା ଭିତରେ ତ ସେଇଟା ସବୁ ଫଳ ଗୁଡାକ ମାନେ ପାଖାପାଖି 70-80% ଝଡ଼ାଇ ଦେଲା ତେଣୁକରି ମାନେ ସେଟା ଲାଭ ହେଲା ନାହିଁ ସେ ଫଳ ସେ ଆମ୍ବରେ ତ ଅଲଗା ଯୋଉ ଫଳ ଗଛ ଗୁଡିକ ରଖିଛୁ ସେଟା ଆଶା କରୁଛୁ ମାନେ ବଡ ହେଇଗଲା ପରେ ଆଗାମୀ ଦିନ ମାନଙ୍କରେ ଏଭଳିଆ ଯୋଉ ପ୍ରୋବ୍ଲେମ ଆସିବ ଅସୁବିଧା ଆସିବ ସେଟା ମାନେ ଆଡଜଷ୍ଟ ହେଇଯିବ
1: ତ ଆର ଗୋଟିଏ ଆମର ପରିବେଶ ଦେଖାଯାଉଛି ଯେ ଆଜିକାଲି ଯେନ୍ ମାନେ ହାୱା ମାନେ ହଉଛେ ଝଡ଼ ତୋଫାନ ମାନେ ଆସୁଛେ ସେଥି ଗଛ ମାନେ ବଡ଼ ବଡ଼ ଗଛ ହେଲେ ବି ସେଟା ଭାଙ୍ଗି ଯାଉଛେ ତ ଇଥାର ଇଥିର ଲାଗି କାଏଁ ବ୍ୟବସ୍ଥାଟା କରଲେ ଯାକି ଇ ସମସ୍ୟାର ସମାଧାନ ହେଇପାରବା ବା ଇ ସମସ୍ୟାଟାକେ ଏଡ଼େଇ ଦିଆଯାଇପାରବା ଆପଣ କାଣା ପରୀକ୍ଷା ନିରୀକ୍ଷା କରିଛନ୍ କି ଅନୁଧ୍ୟାନ କରିଛନ୍ ସେଟା ଟିକେ କୁହନ୍ତୁ
0: ନିହାତି ଏବେ ଏଇଟା ଗୋଟେ ମାନେ ଆମର ସମସ୍ତଙ୍କର ପାଇଁ ଗୋଟେ ବଡ ମାନେ ପ୍ରଶ୍ନ ହେଇଯାଇଛି ଯେ ଯୋଉ ପୁରୁଣା ଗଛ ଗୁଡାକ ଅଛି ମାନେ 50 ଉର୍ଦ୍ଧରୁ ତ ସେ ଗଛ ଗୁଡାକ ତ ତାର ଗୋଟେ କାରଣ ହଉଛି ଯେ ମାନେ ଯୋଉ ଗଛ ସଂଖ୍ୟା ଥିଲା ତ ପବନ ଗୋଟେ ମାନେ ଦିଗରୁ ଅନ୍ୟ ଦିଗକୁ ଗତି କରିଥାଏ ଗୋଟେ ଦିଗରୁ ଅନ୍ୟ ଦିଗକୁ ଆସୁଅଛି ତ ମୁଖ୍ୟ ବିଭିନ୍ନ ପ୍ରକାର ଗଛ ଗୁଡାକ ଥିଲା ତ ଏବେ ସେ ମଝିରେ ଯୋଉ ଗଛ ଗୁଡାକ ଥିଲା ତ ସେ ମାନେ ପବନକୁ ମାନେ ବାଟରେ ତାକୁ ପ୍ରତିହତ କରୁଥିଲା ତ ମାନେ ଦୂର ଜାଗାକୁ ସେ ଯାଇପାରୁନଥିଲା ତ ଅଳ୍ପ ଜାଗାରେ ସେ ରହିଯାଉଥିଲା ତାର ଶକ୍ତି ସାମର୍ଥ୍ୟ ଏବେ ସେ ଅଳ୍ପ ଜାଗାରେ ସେ ଶକ୍ତି ସାମର୍ଥ୍ୟ ରହୁନାହିଁ କାହିଁକି ମଝିର ଗଛ ଗୁଡାକ କାଟି ଦିଆଯାଉଛି ଡେଭଲପମେଣ୍ଟ ନାଁରେ କୋଉଠି ଜଙ୍ଗଲକୁ କାଟି ଦିଆଯାଉଛି କୋଉଠି ଗାଁକୁ ମାନେ ଖଣି ଖାଦାନ ଉଦ୍ଦେଶ୍ୟରେ ସେ ଗାଁକୁ ମାନେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ବିତାଡିତ କରାଯାଉଛି କୋଉ ଜାଗାରେ ଡ୍ୟାମ ବ୍ରିଜ ଏହାର ନାଁରେ ସେ ଜାଗାରେ ଲୋକମାନଙ୍କୁ ଅଲଗା କରିବା ସହିତ ସେ ଜାଗାରେ ଯୋଉ ପ୍ରକୃତିରେ ବଡ ବଡ ଗଛ ଗୁଡାକ ଥିଲା ସେଗୁଡାକୁ କାଟି ଦିଆଯାଇଛି ତ ସେ ଯୋଉ ଅଭାବଟା ହେଲା ଗଛର ଅନୁପସ୍ଥିତି ଯୋଗୁଁ ସେଇ ଜାଗାରେ ପବନ ପ୍ରବାହିତ ହେବ ଏବଂ ଦୂରକୁ ଆସିବ ତ ତାର

0: ସ୍ଥାନରେ ଯୋଉ ଗଛ ଥିବ ସେ ଗଛକୁ ନିଶ୍ଚିତ ଭାବରେ ସେ ଉପାଡିବ। ତ ଏଇଟା ସମାଧାନ କରିବାକୁ ହେଲେ ଆମର ମାନେ ଗଛ ଲଗେଇବାକୁ ହିଁ ପଡିବ, ମାନେ ଘଞ୍ଚ ଜଙ୍ଗଲ କରିବାକୁ ପଡିବ। ଯୋଉ ଯୋଉ ମାନେ ଗାଁରେ ଯୋଉ ଖାଲି ଜାଗା ଅଛି ସେ ଖାଲି ଉପରେ ଗଛ ଲଗେଇବାର ଅଛି। ଦେଶୀ ଗଛ ଗୁଡାକ ଦରକାର ସେ ଜାଗାରେ। ଏଇ ଛୋଟ ଆମେ ଯୋଉ ଫଳ ଗଛ ଲଗାଇଲେ ସେଟା କାମକୁ ଆସିବ ନାହିଁ। ଯେମିତି ଆମେ ଶାଲ ଗଛ, ପିଆଶାଲ ଗଛ, ମହୁଲ ଗଛ, ଆମର ତେନ୍ତୁଳି ଗଛ, ଆଉ ଆମର ଜାମୁନ, ଜାମ୍ବ ଗଛ, ଏଇସବୁ ଗଛ ଗୁଡାକ ଯଦି ଲଗେଇବା ଗାଁର ଯୋଉ ବାଉଣ୍ଡ୍ରି ଗୁଡାକ ଅଛି, ଖାଲି ଜାଗା ଅଛି, ନଦୀ ନାଳ ପୋଖରୀ ଅଛି, ତାହେଲେ ଏଇଟାକୁ ଆମେ ନିଶ୍ଚିତ ଭାବରେ ମାନେ ଏଇ ସମସ୍ୟାକୁ ଆମେ କମ୍ କରିପାରିବା।
1: ଆଜ୍ଞା, ତେବେ ଆଜ୍ଞା ଆପଣ ନିଜର ଫଲ ଚାଷ ବିଷୟରେ ତ ବହୁତ କିଛି କଥା କହିଲେ, ତ ଏଇସବୁ କଥା ମାନେ ଏତେ ସୁନ୍ଦର ଭାବେ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
0: ଜୁହାର।

0: ଶଶିକା
1: ହଏ ଦାଦା,
0: ଦେଖ ତ ଆମର ଚାଷବାସର କଥା ତ ଆମେ ହେସୁ। ଆମର ଚାଷୀ ଭାଇ ବହିନ ମାନେ ଫେରେ ଟାକି ବସୁଛନ୍ ଯେ କେନ୍ ଭାଇଙ୍କର କି ଆଜ୍ଞା ମାନଙ୍କର କି ଆମର ବହିନ ମାନେ ସେମାନେ ଫେର ବହୁତ ମାତ୍ରାରେ ଆମର ବୈଠକି ନେଇ ଆସନ୍, ତ ସେମାନଙ୍କର କଥା ଶୁଣିବା ବେଲେ ସେମାନେ କେନ୍ତା କାଇଁ କରୁଛନ୍। ଆଜିକାଲି ବର୍ଷା ପାଇଁ ଫେର ଦେଖୁଛନ୍ ଯେ କେନ୍ତା ହେଉଛେ ନି ହେଉଛେ, ସେସବୁ କଥା ପଡ଼ସି, ତ ସେସବୁ କଥା ମାନକେ ଫେର ଟାକି ବସୁନ୍। ବଢ଼ିଆ ଲାଗ୍ସି ଗା, କାଇଁ କରିକି ଦୁନିଆଟା ଏତେ ବଡ଼ ବି ନୁହେଁ। ଆଜିକାଲିର ଯୁଗ ଥି ଆମେ ସବକେ ଜାଣସୁଁ ଯେ ଇଟା ଇ ଗାଁର ସେ ଗାଁର, ତ ତାଙ୍କର କଥା ଯେତେବେଲେ ଆମେ ଶୁଣସୁଁ ସେତିକି ବେଲେ ଆମକେ ଫେର ଭଲ ଲାଗ୍ସି। ହେଲେ କଥାଟା ହଉଛେ କି ଖାଲି ଆମେ ଶୁଣିକରି ଭଲ ଲାଗ୍ଲା ବୋଲିକରି ତ ଚଲମା ବୋଇଲେ ନି ହୁଏ, ଆମକେ ଆମର କାମ ଥି ଫେର ଲଗାବାର କଥା ଯାହା ଆମେ ଶୁଣୁଛୁ। ଆରୁ ଇଠାନେ ଆମେ ସୂଚନା ମାନକେ ଫେର ଦେସୁଁ, ଆମର ବଜାର ହାଟର କଥା ଫେର କହିସୁଁ, ସେଟା ତ ପୁରା ପରଫେକ୍ଟ ନୁହେଁ କିନ୍ତୁ ହାରାହାରି ଦରଦାମଟା ଆମେ କହିସୁଁ, ତ ସେ ହିସାବେ ମନଟାକେ ବନେଇକରି ଆସବାର କଥା ଆରୁ ସେଟାକେ ବିକ୍ରି ବଟା କରବାର ବ୍ୟବସ୍ଥା କରବାର କଥା
1: ବୋଇଲେ ଯୋଉ ଆଜିର ହାରାହାରି ଦରଦାମର ସୂଚନାଟା ଦେଇଦଉଁ।
0: ହଇଗା ହଇ ଦେଇଦଉଁ
1: ବୋଇଲେ କିଲୋ ପିଛା ଆଲୁ 16 ଟଙ୍କା, ପିଆଜ 30 ଟଙ୍କା, ଅଦା 120 ଟଙ୍କା, ଲେସୁନ 190 ନୁ 200 ଟଙ୍କା, ବିଲାତି 40 ଟଙ୍କା, ବାଇଗନ 30 ନୁ 40 ଟଙ୍କା, ଭେଣ୍ଡି 30 ନୁ 40 ଟଙ୍କା, ବରବଟି 30 ନୁ 40 ଟଙ୍କା, ଫୁଲକୋବି 50 ନୁ 60 ଟଙ୍କା, ବନ୍ଧାକୋବି 20 ନୁ 30 ଟଙ୍କା, ଗାଜର 40 ଟଙ୍କା, ବିଟ 40 ଟଙ୍କା, ସିମଲା ମିର୍ଚା 50 ନୁ 60 ଟଙ୍କା, ପପିତା 20 ଟଙ୍କା, ମାଖନ 30 ଟଙ୍କା, ପଟଲ 40 ଟଙ୍କା, କରଲା 40 ନୁ 50 ଟଙ୍କା, କାଖେର 30 ନୁ 40 ଟଙ୍କା, କଞ୍ଚା କଦେଲ 40 ନୁ 50 ଟଙ୍କା, ଲାଉ ଗୁଟାକେ 15 ନୁ 20 ଟଙ୍କା, ଆରୁ କଞ୍ଚା ମିର୍ଚା 80 ନୁ 100 ଟଙ୍କା। ଦାଦା ଆମର ହାରାହାରି ଦରଦାମ ଯାହା ବି ଥିଲା ସେଟା କେତେ କହିଦେଲା, ହେଲେ ଯୋଉ ଏହା ଦେଖା ଆମର ପାଣିପାଗର ସୂଚନା ସେ କଥା ମାନକେ ଟିକେ କହିଦଉ।
0: କହିଦଉ
1: ବୋଇଲେ ପାଣିପାଗ ବିଭାଗ ସୁନ୍ଦରଗଡ଼ କିରେ ତରଫନୁ ଯେନ୍ ସୂଚନା ମିଳିଛେ ସେତାର ହିସାବେ ଆଇବା 24 ଘଣ୍ଟା ଭିତରେ ଜିଲ୍ଲାର ପାଗଟା ସଫା ରହିପାରେ, ହେଲେ ବି କେନ୍ କେନ୍ ଠାନେ ଟିକେ ରୋଚେ ମେଘୁଆ ପାଗ ଦେଖାଯାଇପାରେ, ଆରୁ 6 mm ଯାକର ବର୍ଷା ହେବାର ସମ୍ଭାବନା ରହିଛେ, ଆରୁ ଇ ଭିତରେ ପବନର ବେଗଟା ଘଣ୍ଟା ପ୍ରତି 11 km ହିସାବେ ବୁହିପାରେ। ତାପମାତ୍ରା କି ଦେଖମା ବୋଲେ ସବୁଠାନୁ ଏତକା 31°C ଆରୁ ସବୁଠାନୁ କମ୍ 24°C ରହିପାରେ। ସେନ୍ତା ଆର୍ଦ୍ରତାଟା ସବୁଠାନୁ ଏତକା 86% ଆରୁ ସବୁଠାନୁ କମ୍ 63% ରହିବା ବୋଲି ଅନୁମାନ କରାଯାଉଛି। ଦାଦା
0: ହଇଗା ଶଶି,
1: ସବୁ ସୂଚନା ମାନେ ଦଉଁ ଦଉଁ, ଦେଖ ବୈଠକୀ ସାରବାର ବେଲ୍ ବି ଆସି ପହଞ୍ଚି ଯାଇଛେ, ବୋଇଲେ ଏଥର ଆମର ଠିକନାଟା କହୁଁ ଆର ବୈଠକୀଟାକେ ଇନ ରଖୁଁ।
0: ହଇଗା ହଇ ବୋଇଲେ ଆମର ଠିକନା ହଉଛେ
1: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
0: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042। ଚାଷୀ ଭାଇ ବହିନ ମାନେ ଏ ଠିକନା ଥି ଚିଠି ଲେଖମେ ଆମର କାର୍ଯ୍ୟକ୍ରମ ବିଷୟ ମତାମତ ଦେଇକରି,
1: ଆର ଚିଠି ଥି ନିଜର ମୋବାଇଲ ନମ୍ବର ଲେଖବାର କି ଯେନ୍ତା ନି ଭୁଲବେ।
0: ଆରୁ ଶ୍ରୋତା ଭାଇ ବହିନ ମାନେ ଆଜିର ତ ଆମର ବୈଠକ ସରାବାର ବେଲ ହେଇଗଲାନ, ବୋଇଲେ ଆପଣ ମାନଙ୍କର ଶଶୀ ଆରୁ ମଙ୍ଗଲୁ ଭାଇକେ ବିଦାୟ ଦିଅନ୍ତୁ। ଜୁହାର।

ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ୍ ଖମାର। ଆଜି ଏଥିରେ ଶୁଣିଲେ ଆଲୋଚନା ବୃକ୍ଷରୋପଣ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ଲକ୍ଷ୍ମୀ ଦାସ ମିରାଗ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରୀନା ଦେବ। ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତା ବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

0: ଅଗ୍ନିସାକ୍ଷୀ ଫିଲ୍ମର ଗୀତଟି ଶୁଣିଥିଲେ। ଗୀତଟିକୁ ଗାଇଥିଲେ କବିତା କୃଷ୍ଣମୂର୍ତ୍ତି ଏବଂ ବାବୁଲ ସୁପ୍ରିୟ।
1: ବୁଦ୍ଧୁ, ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ୍ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ, କୁଲ ରୁହ।

ଲିବାସ୍ ଫିଲ୍ମର ଗୀତଟି ଶୁଣୁଥିଲେ ଲତା ମଙ୍ଗେସ୍କରଙ୍କ କଣ୍ଠରେ। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: କଣ ଯୁବରାଜ?
1: ଆର୍ଯ୍ୟମାନଙ୍କର ସଂକଳ୍ପ ଠାରୁ ଆହୁରି ଦୃଢ଼, ଅଧିକ କୋଠର, ଅଧିକ ଦୁର୍ଗମ ବିନ୍ଧ୍ୟ ଓ ସାତପୁଡ଼ା ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଅବରୋଧ ରୂପେ ଛିଡ଼ା ହୋଇଛନ୍ତି। ଅଚଳ ବିନ୍ଧ୍ୟାଚଳ ସାତପୁଡ଼ା ସମ୍ମୁଖରେ ଆର୍ଯ୍ୟ ସେନାବାହିନୀର ଚରଣ ଶିଥିଳ ପଡ଼ିଯାଏ।
0: ବିଜୟ ମାର୍ଗରେ ଠିଆ ହୋଇଥିବା ଲୌହ ଅବରୋଧ ପରି ବିନ୍ଧ୍ୟା ସାତପୁଡ଼ା କଣ ଇକ୍ଷ୍ୱାକୁଙ୍କର ସ୍ୱପ୍ନ ଦୁର୍ଗମ ପର୍ବତର ଘନ ଜଙ୍ଗଲ ମାନଙ୍କରେ ହଜିଯିବ? ଖଣ୍ଡ ଖଣ୍ଡ ହେଇଯିବ ଆର୍ଯ୍ୟମାନଙ୍କର ରାଷ୍ଟ୍ରୀୟ ଏକତାର ସ୍ୱପ୍ନ?
2: କଣ ଖଣ୍ଡ ଖଣ୍ଡ ହେଇଯାଉଛି ଆର୍ଯ୍ୟ